ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ବୁଧବାର 1948 ଶକାବ୍ଦ ଆଷାଢ଼ 3 ଦିନ 2026 ମସିହା ଜୁନ୍ ମାସର 24 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ।

ଯୁଧିଷ୍ଠିର ମେହେରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ମୋହନ ସେଠ ଏବଂ ମିନତୀ ପାଣିଗ୍ରାହୀ।

0: ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର ଆମ ପରିବେଶ। ଏଥିରେ ବିପର୍ଯ୍ୟୟମୁଖୀ ଗ୍ରାମ୍ୟ ପରିବେଶ ସମ୍ପର୍କରେ କହୁଛନ୍ତି ମହମ୍ମଦ ରାଓ।
1: ଏକଦା ପ୍ରଦୂଷଣ ମୁକ୍ତ ବୋଲି ବିବେଚିତ ଆମ ଗ୍ରାମଗୁଡ଼ିକର ପରିବେଶ ବିଭିନ୍ନ ଭାବରେ କ୍ରମଶଃ ବିପର୍ଯ୍ୟୟମୁଖୀ ହେବାକୁ ଲାଗିଛି। ଅନୁଧ୍ୟାନରୁ ଜଣାପଡ଼େ ଯେ ଆମ କୃଷି ପ୍ରଧାନ ଅର୍ଥନୀତିରେ କୃଷି ଓ କୃଷକର ଉନ୍ନତି କଳ୍ପେ ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ଅଧିକ ଅମଳକ୍ଷମ ହାଇବ୍ରିଡ଼ ବିହନ, ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ପ୍ରୟୋଗ ଦ୍ୱାରା ଉଭୟ ଭୂଗର୍ଭସ୍ଥ ଓ ଭୂପୃଷ୍ଠର ଜଳ ପ୍ରଦୂଷିତ ହୁଏ। କୃଷି କ୍ଷେତ୍ରରୁ ନିଷ୍କାସିତ ପାଣି ପ୍ରବାହିତ ହୋଇ ମିଶୁଥିବା ପୋଖରୀ, ନଈନାଳ ଓ ବିଭିନ୍ନ ଜଳସ୍ରୋତଗୁଡ଼ିକର ସମଗ୍ର ଜଳରାଶିକୁ ପ୍ରଦୂଷିତ କରିବା ସାଙ୍ଗକୁ ଏପରି ପ୍ରଦୂଷିତ ଜଳରେ ବଢ଼ୁଥିବା ମାଛ, ଚିଙ୍ଗୁଡ଼ି, କୁମ୍ଭୀର, କଇଁଛ, କଙ୍କଡ଼ା ଓ ଗେଣ୍ଡା ପ୍ରଭୃତି ଜଳଜୀବଗୁଡ଼ିକର ଜୀବନ ବିପନ୍ନ ହୁଏ। ତଥା ସେହି କଙ୍କଡ଼ା, ମାଛ, କଇଁଛ ଓ ଚିଙ୍ଗୁଡ଼ି ଆଦିକୁ ଖାଉଥିବା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ରୋଗାକ୍ରାନ୍ତ ହୁଅନ୍ତି। ପୁନଶ୍ଚ ଏହି ବିଷାକ୍ତ ପାଣିକୁ ବ୍ୟବହାର କରୁଥିବା ଲୋକମାନଙ୍କ ଠାରେ ବିଭିନ୍ନ ମାରାତ୍ମକ ରୋଗର ଉପସର୍ଗ ଦେଖିବାକୁ ମିଳେ। ମାତ୍ରାଧିକ ସାର ଓ ପୋକମରା ଔଷଧର ପ୍ରୟୋଗରେ ଉତ୍ପାଦିତ ଫସଲକୁ ଆହରଣ କରାଯିବା ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ଏହାର ଦୂରଗାମୀ କୁପ୍ରଭାବ ପଡ଼ିବା ବ୍ୟତୀତ କୃଷି କ୍ଷେତ୍ରରେ ରହୁଥିବା ସରୀସୃପ ଓ ବିଶେଷତଃ ମୃତ୍ତିକାର ଉର୍ବରତା ପାଇଁ ଆବଶ୍ୟକ ଜିଆ ଭଳି ଜୀବ ଲୋପ ପାଇବାରେ ଲାଗିଛନ୍ତି। ଗାଁ ଗଣ୍ଡାର ଜଳାଶୟଗୁଡ଼ିକରେ ମାଛ ଚାଷ କରାଯାଇ ସେଥିରେ କେତେକ ଦ୍ରବ୍ୟ ପକାଯିବା ଫଳରେ ସେପରି ପାଣି ଆଉ ମଣିଷ ବ୍ୟବହାର ଉପଯୋଗୀ ହୋଇ ରହେ ନାହିଁ। ଏତଦ୍ବ୍ୟତୀତ ବର୍ଷସାରା ଲାଗି ରହିଥିବା ବିଭିନ୍ନ ପୂଜା ପାର୍ବଣ, ବ୍ରତ ଉପବାସରେ ବ୍ୟବହୃତ ଫୁଲ ପତ୍ର ତଥା ନାନା ରାସାୟନିକ ରଙ୍ଗ ବ୍ୟବହୃତ ମାଟିମୂର୍ତ୍ତି ଓ ସେଥିରେ ଲାଗିଥିବା କନା ଓ କାଠଖଣ୍ଡମାନ ଜଳାଶୟଗୁଡ଼ିକରେ ବିସର୍ଜନ କରାଯିବା ଦ୍ୱାରା ତାହାର ପାଣି ବ୍ୟବହାର ନିମନ୍ତେ ଅନୁପଯୁକ୍ତ ହୋଇପଡ଼େ। ସେହିପରି ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଗାଁ ଗଣ୍ଡାର ଲୋକମାନେ ଜଳାଶୟର ଶୁଷ୍କ ଭାଗ ଓ ହିଡ଼ ଆଦିରେ ମଳତ୍ୟାଗ କରିବା, ଲୁଗା

0: ପଟା ତଥା ବାସନକୁସନ ସଫା କରିବା, ଶୌଚାଦି କର୍ମ କରିବା ଓ ଗାଈଗୋରୁ ପୋଢ଼ ମଇଁଷିମାନଙ୍କୁ ସ୍ନାନ କରାଇବା ଦ୍ୱାରା ପାଣିତକ ବିଶେଷ ଭାବେ ଦୂଷିତ ହୋଇ ବିଭିନ୍ନ ସଂକ୍ରାମକ ରୋଗର କାରଣ ହୁଏ। ଗ୍ରାମଗୁଡ଼ିକର ନାଳ ନର୍ଦ୍ଦମାର ପାଣି ବିଭିନ୍ନ ଜଳସ୍ରୋତ ଗୁଡ଼ିକରେ ମିଶି ଜଳ ପ୍ରଦୂଷଣର ମାତ୍ରାକୁ ବହୁଗୁଣିତ କରିଥାଏ। ଗ୍ରାମମାନଙ୍କରେ କ୍ରମବର୍ଦ୍ଧିଷ୍ଟୁ ଜନସଂଖ୍ୟା ପାଇଁ ନୂଆ ନୂଆ ଘର ତିଆରିର ଆବଶ୍ୟକତା ଦେଖାଦେବା ସାଙ୍ଗକୁ ନିକଟବର୍ତ୍ତୀ ସହର ଓ ଗଢ଼ି ଉଠୁଥିବା ଶିଳ୍ପାଞ୍ଚଳଗୁଡ଼ିକ ପାଇଁ କୋଠାବାଡ଼ି, ରୋଡ୍ ରାସ୍ତା ପ୍ରଭୃତିର ନିର୍ମାଣ ନିମନ୍ତେ ଇଟା, ଗେଟି ଓ ଚିପ୍ସ ଆଦିର ଚାହିଦାକୁ ଗ୍ରାମାଞ୍ଚଳର କେତେକ ସ୍ଥାନ ବିଶେଷରେ ଇଟା ଭାଟି, ପଥରକୁଆରୀ ଓ ମରମକୁଆରୀମାନ କରି ତାହା ମେଣ୍ଟା ଯାଇଥାଏ, ଯଦ୍ୱାରା ମୃତ୍ତିକା କ୍ଷୟ ହେବା ଗୋଟିଏ ଦିଗ ହୋଇଥିବା ବେଳେ ଅନ୍ୟଟି ଇଟା ଦହନ ଯୋଗୁଁ ବାୟୁମଣ୍ଡଳ ଉତ୍ତପ୍ତ ହେବା ସାଙ୍ଗକୁ ପ୍ରଦୂଷିତ ହୋଇଥାଏ। ପୁନଶ୍ଚ ପଥରକୁଆରୀଗୁଡ଼ିକରେ ଶକ୍ତିଶାଳୀ ବିସ୍ଫୋରଣ କରାଯିବା ଫଳରେ ଭୂକମ୍ପନ ଓ ଶବ୍ଦ ପ୍ରଦୂଷଣ ହୁଏ। କ୍ରସର ମେସିନ୍ ଗୁଡ଼ିକ ଚାଲୁଥିବା ସ୍ଥାନମାନଙ୍କର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ତଥା ବାୟୁମଣ୍ଡଳରେ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ପଥର ଗୁଣ୍ଡମାନ ମିଶି ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ପଥରକୁଆରୀ ଠାରୁ କ୍ରସର ମେସିନ୍ ଯାଏ ଏବଂ ଇଟା ଭାଟିକୁ ମାଲ ପରିବହନ ନିମନ୍ତେ ଯାତାୟତ କରୁଥିବା ଯାନବାହନ ଯୋଗୁଁ ପବନରେ ଅଧିକ ମାତ୍ରାରେ ଧୂଳି ଓ ଧୂଆଁ ମିଶି ପ୍ରଦୂଷଣ ସୃଷ୍ଟି କରେ। ଗାଁ ଗଣ୍ଡାର ଲୋକମାନେ ସେମାନଙ୍କର ଜାଳେଣୀ, କୃଷି ଉପକରଣ ତଥା କେତେକ ଘର ସାମଗ୍ରୀ ଓ ଗୃହ ତିଆରି ନିମନ୍ତେ ଜଙ୍ଗଲ ଉପରେ ନିର୍ଭରଶୀଳ। ଦିନକୁ ଦିନ ବର୍ଦ୍ଧିତ ଜନସଂଖ୍ୟାର ଏହିସବୁ ଚାହିଦାକୁ ପୂରଣ କରିବା ପାଇଁ ବଣ ଜଙ୍ଗଲରୁ ଗଛ ବାଉଁଶ ପ୍ରଭୃତି ବ୍ୟାପକ ଭାବେ କଟାଯିବା ଫଳରେ ବୃକ୍ଷ ସଂଖ୍ୟା କମିବା ଓ ଜଙ୍ଗଲ କ୍ଷୟ ହୋଇ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଥିବା ଅନୁଭୂତ ହେଉଛି। ଏଥିଯୋଗୁଁ ଜଙ୍ଗଲ ମଧ୍ୟରେ ରହୁଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁମାନେ ଖାଦ୍ୟ ଭାବରେ ତଥା ନିରାଶ୍ରୟ ହୋଇ କ୍ରମଶଃ ବିଲୁପ୍ତ ହେବାକୁ ବସିଲେଣି। ଗ୍ରାମରେ ଥିବା ଘରଗୁଡ଼ିକରୁ ଦୈନନ୍ଦିନ ପରିବା ଚୋପା, ପଚାସଢ଼ା ପରିବା, ବଳକା ଖାଦ୍ୟଦ୍ରବ୍ୟ, ବ୍ୟବହୃତ ପ୍ଲାଷ୍ଟିକ୍ ପଲିଥିନ୍ ଓ ପଶୁ ଗୁହାଳରୁ ମୂତ୍ର ଓ ଗୋବର, ମୃତ ପଶୁପକ୍ଷୀର ଶରୀରର ଅଂଶବିଶେଷ ଏବଂ କୃଷି ବର୍ଜ୍ୟବସ୍ତୁ ସବୁ ଏଣେତେଣେ ଫୋପାଡ଼ା ଯିବା ଦ୍ୱାରା ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ସଙ୍ଗେ ସଙ୍ଗେ ମୂଷା, ମଶା ଓ ମାଛିର ପ୍ରାଦୁର୍ଭାବ ଦେଖାଯାଏ। ଫଳତଃ ଏଗୁଡ଼ିକ ମ୍ୟାଲେରିଆ, ଟାଇଫଏଡ୍, ଝାଡ଼ାବାନ୍ତି ଓ ପ୍ଲେଗ୍ ପ୍ରଭୃତି ମାରାତ୍ମକ ରୋଗର ଉତ୍ପତ୍ତି ସ୍ଥଳ ପାଲଟି ସମଗ୍ର ବାତାବରଣକୁ ଅସ୍ୱାସ୍ଥ୍ୟକର କରିପକାଏ। ବିବାହ, ବ୍ରତ, ପୂଜା ପାର୍ବଣ ଓ ଯଜ୍ଞାଦି କାର୍ଯ୍ୟରେ ଦିନରାତି ଡାକବାଜି ଯନ୍ତ୍ରର ବ୍ୟବହାର ଉତ୍କଟ ଶବ୍ଦ ପ୍ରଦୂଷଣର କାରଣ ହୁଏ। ଏହା ଉଚ୍ଚ ରକ୍ତଚାପ ଓ ହୃଦରୋଗୀମାନଙ୍କ କ୍ଷେତ୍ରରେ ଯଥେଷ୍ଟ କ୍ଷତିକାରକ ଅଟେ। ଦେଶ ଓ ରାଜ୍ୟର ସର୍ବାଧିକ ସଂଖ୍ୟକ ଲୋକ ବସବାସ କରୁଥିବା ଗ୍ରାମାଞ୍ଚଳର ଏପରି ଉଦ୍ବେଗଜନକ ପରିବେଶ ସମସ୍ୟାକୁ ନିୟନ୍ତ୍ରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଓ ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଲୋଡ଼ା।
1: ଆମ ପରିବେଶ ଏଥିରେ ବିପର୍ଯ୍ୟୟମୁଖୀ ଗ୍ରାମ ପରିବେଶ ସମ୍ପର୍କରେ କହୁଥିଲେ ମହମ୍ମଦ ରାଓ। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 490। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ରାମହରି ଦାସ, ଶୈଳଭାମା ମହାପାତ୍ର ଏବଂ ସାଗରିକା ମହାନ୍ତି।

ଶ୍ରୀକୃଷ୍ଣ ଧ୍ୟାନ ଯୋଗ ବର୍ଣ୍ଣନା କରିଛନ୍ତି। ସାଧକ ଭଗବାନଙ୍କର ମନୋହର ମଙ୍ଗଳମୟ ଚତୁର୍ଭୁଜ ମୂର୍ତ୍ତିକୁ ଧ୍ୟାନ କରି ନିଜ ମନକୁ ତାଙ୍କର ଗୋଟିଏ ଗୋଟିଏ ଅଙ୍ଗରେ ନିବଦ୍ଧ ରଖିବେ। ଶେଷକୁ ଚିତ୍ତ ସମାହିତ ହେଲେ ଜ୍ୟୋତି ଯେପରି ଜ୍ୟୋତିରେ ମିଶିଯାଏ, ସେପରି ସାଧକ ନିଜ ଆତ୍ମାରେ ସର୍ବାତ୍ମା ଭଗବାନଙ୍କୁ ଏବଂ ଭଗବାନଙ୍କଠାରେ ନିଜର ଆତ୍ମାକୁ ଅନୁଭବ କରିପାରିବେ।

ଶ୍ରୀକୃଷ୍ଣ କହିଛନ୍ତି, ଧାରଣା ଅଠର ପ୍ରକାର, ସିଦ୍ଧି ମଧ୍ୟ ଅଠର ପ୍ରକାର। ଏହା ବ୍ୟତୀତ ଯୋଗ ସାଧକଙ୍କୁ ତ୍ରିକାଳଜ୍ଞତ ଓ ଅପରାଜି ଆଦି ଆଉ କେତେକ ସିଦ୍ଧି ମିଳିଥାଏ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 490। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:45, ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେକିର ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 କେ ନେଇକରି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଏସ୍ଆଇଆର୍ ଅଗ୍ରଗତି ଆଉ ଡିଜିଟାଇଜେସନ୍ ବାବଦେ ସମୀକ୍ଷା କରାଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରିବା, ଜୁଲାଇ 5 ଅଗଷ୍ଟ 4 ତାରିଖ ଭିତରେ ଆପତ୍ତି ଅଭିଯୋଗ ଦାଖଲ ହୋଇପାରବା, ଝନେବିଲ୍ ଯୋଗ୍ୟ ଭୋଟର ତାଲିକାନୁ ବାଦ ନାଇଁ ପଡ଼ନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ କହିଛନ୍। ଏଥିଲାଗି ଆଏଜ୍ ଆଉ ଆଇବାକାଲ୍ ରାଜ୍ୟର ସବୁ ବିଧାନସଭା ମଣ୍ଡଳୀନ ବିଏଲ୍ଓ ଆଉ ବୁଥ୍ ଏଜେଣ୍ଟମାନଙ୍କର ସମନ୍ୱୟ ବୈଠକ ହେବା। କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜ ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବିଭାଗୀୟ କାର୍ଯ୍ୟକ୍ରମ ଆଉ ଯୋଜନା ବାବଦେ ସମୀକ୍ଷା କରିବେ। ତାରୁତ୍ରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀ ବି ଯୋଗ ଦେବେ। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ବିଭାଗ ତରଫୁ ଆଜି 14 ମଲ୍ଟି ଏଜେନ୍ସି ମେରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ର ବୈଠକ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈଠକଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଓ ରାଜ୍ୟସ୍ତରୀୟ ଉପକୂଳ ଆଉ ସମୁଦ୍ର ସୁରକ୍ଷା ଢାଞ୍ଚାକେ ମଜବୁତ କରିବାର ଉପରେ ଜୋର ଦେଇକରି ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶକ୍ତି ଓ ପୂର୍ତ୍ତ ବିଭାଗର ମିଳିତ ବୈଠକ ଗଲାକାଲି ହୋଇଯାଇଛି। ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପକେ ତୁର୍ତ୍ତି କରବାର ଆଉ ୟୁଟିଲିଟି ସ୍ଥାନାନ୍ତର କାମକେ ଏକାସାଙ୍ଗେ କରବାର ଲାଗି ଦୁଇ ବିଭାଗ ଭିତରେ ଆଲୋଚନା ହୋଇଛି। ଧାରି ସମୟ ଭିତରେ କାମ ଶେଷ କରବାରକେ ଆନ୍ତଃବିଭାଗୀୟ ତାଲମେଲ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଜୋର ଦେଇଛନ୍। ସୁରକ୍ଷା ଗୁଣବତ୍ତା ଆଉ ବୈଧାନିକ ମାନକେ ରକ୍ଷା କରିକିରି କାମ ଜଲ୍ଦି ଶେଷ କରବାରକେ ଦୁଇ ବିଭାଗ ପ୍ରତିଶ୍ରତି ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର 7 ବୈଠକ ହୋଇଯାଇଛି। ରାଜ୍ୟ ନିଶା କାରବାର ରୋକବାର, ନିଶାମୁକ୍ତ ସମାଜ ଗଠନ ଆଉ ଭିନ୍ ଭିନ୍ ସଂସ୍ଥା ଭିତରେ ସମନ୍ୱୟକେ ବରକସ କରବାର ଉପରେ ବୈଠକଟି ଆଲୋଚନା ହୋଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ 2024-2026 ଭିତରେ 513 ମେଟ୍ରିକ୍ ଟନ୍ ଗଞ୍ଜେଇ ଜବତ ହୋଇଥିବାର ବେଳେ 3238 ମାମଲା ରୁଜୁ ହୋଇକରି 4534 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 28 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତକ ନିଜର ମତାମତ ଦେଇପାରିବେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟି ପାସ୍ କରବାର ସମୟକେ 2-3 ତକ ବଢ଼ାଯାଇଛି। ଏ ବାବଦେ ବିଭାଗ ତରଫ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଏବେ 2028 ଅଗଷ୍ଟ 31 ତକ ଟିଇଟି ପାସ୍ କରବାରକେ ନିର୍ଦ୍ଦେଶ ରହିଛି। ଯେନ୍ ଶିକ୍ଷକମାନେ ପାସ୍ ନାଇଁ କରି ସେମାନଙ୍କୁ 3 ଭିତରେ ପାସ୍ କରବାରକେ କୁହାଯାଇଛି। ରାଜ୍ୟ ଶ୍ରମ ଓ ସଂସ୍ଥାନ ବିଭାଗ ଆଉ ଶିଶୁ ଅଧିକାର ଆୟୋଗଙ୍କ ମିଳିତ ସହଯୋଗତି ଶିଶୁ ଆଉ କିଶୋର ଶ୍ରମିକ ଆଇନ ବାବଦେ ଗୋଟିଏ ଜିଲ୍ଲାସ୍ତରୀୟ କର୍ମଶାଳା ସମ୍ବଲପୂର୍ଣ୍ଣ ହୋଇଯାଇଛି। କାର୍ଯ୍ୟକ୍ରମଟି ଓଏସ୍ସିପିଆର୍ସିଆର୍ ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଅଭିଯାନକେ ସଫଲ କରବାରକେ ହେଲେ ପହିଲା ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ବନାବାରକେ ହେବା ବୋଲି ଅତିଥିମାନେ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଟାଉନ୍ ହଲ୍ଠାରେ ପ୍ରଦର୍ଶନୀ ଆୟୋଜନ ଲାଗି ଜିଲ୍ଲାପାଳ ଡକ୍ଟର ନୃପରା ସାହୁଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏବେ 27-1 ତକ ହେବାରକେ ଥିବା ଏହି ପ୍ରଦର୍ଶନୀଟି ମୋଟ 20 ଷ୍ଟଲ୍ ରହିବା ଆଉ ସକାଳ 10-6 ତକ ସର୍ବସାଧାରଣଙ୍କ ଲାଗି ଖୋଲା ରହିବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆସ୍ଥାନ 65 ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ମୂଲ ହେଉଛି। ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ହେବାରକେ ଥିବା ଏହି ପ୍ରତିଯୋଗିତା ଏବେ 28 ତକ ଚାଲିବ।

0: ଜାପାନ ହେବାରକେ ଥିବା ଏସିଆନ୍ ଗେମ୍ସ 2026 ଲାଗି ଏଇଟା ଗୋଟେ ଜରୁରୀ ଯୋଗ୍ୟତା ପର୍ଯ୍ୟାୟ ହେବା। 5 ଦିନ ଧରିକିରି ହେବାରକେ ଥିବା ପ୍ରତିଯୋଗିତାଟି 27 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ଖେଳାଳି ଭାଗ ନେଉଛନ୍। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶା ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्त चित्र और अन्य दुर्लभ रिकॉर्डिंग और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସଡ଼କ ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଶକ୍ତି ଓ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ଅପରିବର୍ତ୍ତିତ ରଖି ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ଉଚ୍ଚ

ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ବାଦ୍ ନ ପଡ଼ିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖ

0: ନିର୍ମାଣ ଶେଷ ହୋଇଛି। ରୂପକାରମାନେ ତିନି ରଥର ଚବିଶ ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 11,51,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ, ଗ୍ୟାରେଜ, ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଡାକ୍ତର ରବି ନାରାୟଣ ରଥ।
2: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକଜାଣ୍ଡର ଫ୍ଲେମିଙ୍ଗଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୁତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲ ଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ, କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନି ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକାଚେକା ହେଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ, ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ, ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ, ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ।

0: ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନ୍ସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନ୍ସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନ୍ସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୂଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୂଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଥିଲେ ଡାକ୍ତର ରବି ନାରାୟଣ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ. ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ. ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା. ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ, ରୁଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍ପରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ. ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି. ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି. ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି. ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି. ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ, ସହଯୋଗ, ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି. ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ. ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି. ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି. ପ୍ରାୟ 315 ଜିଲ୍ଲାରେ

ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେଥିମଧ୍ୟରୁ 111ଟି ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଳ୍ପ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସଲାଫନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମିର ଶେଖ୍ ସାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ୍ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ୍ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନ୍ର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍ମୁକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା, ବିକାଶର ଧାରା, ସମ୍ବଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ

4-3 ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ମସିହା ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000ରୁ ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲରେ ବିଜୟୀ। ସମ୍ବାଦ ଶେଷ ହେଲା।

ଆକାଶବାଣୀ ବଲାଙ୍ଗୀର ଭକ୍ତିଗୀତ ଶୁଣିବା କଣ୍ଠଦାନ କରିଛନ୍ତି ବିନୋଦିନୀ ସାହୁ। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ବିପିନ ବାରିକ।

0: ଭକ୍ତିଗୀତ ଶୁଣୁଥିଲେ। ଅଲେଖ ବିଶ୍ୱାଳଙ୍କ ରଚନାରୁ କଣ୍ଠଦାନ କରିଥିଲେ ବିନୋଦିନୀ ସାହୁ, ସଙ୍ଗୀତ ବିପିନ ବାରିକ। ଆକାଶବାଣୀ ବଲାଙ୍ଗୀର। ଏବେ ଶୁଣିବା ଚାଷର ହାଲ।
1: କହିସନ୍ ଯେ ଯଦି ଚାଷ ହୁଡ଼ ହେଇଗଲା ବୋଇଲେ ଗୋଟେ ବରଷ ତ, ସେଥିର୍ଲାଗି ଚାଷ କିଏ କର୍ବାର୍ ଆଗରୁ ଆମେ ଅନେକ ଜିନିଷ୍କେ ନିହାତି ହିସାବରେ ଧ୍ୟାନ ଦେବାର ଅଛେ। କାଁକରି ଯଦି ଥରେ ଆମେ ଯଦି ଝୁକି ଯିମା, ଝୁକ୍ ଝାକ୍ ଯେନ୍ଟା ଚାଷରେ ବୋଲିକିରି କୁହାହଉଛେ, ସେଥିର୍ଲାଗି ସବୁ ସମୟକେ ମୁଖ୍ୟ କରି ଯଦି ଆମେ ଦେଖ୍ମା, ହେଲା ମାଟ ହେଲା, ଖତସାର ହେଲା, ପାଣି ହେଲା, ସେଟା ତ ଭିନ୍ନ କଥା। ଆର୍ ସବୁନୁ ଗୋଟେ ମୁଖ୍ୟ ଯେନ୍ଟାକି ହେଉଛେ ଧାନ ଚାଷର ଲାଗି କିମ୍ବା ଯେକୌଣସି ଚାଷର ଲାଗି ବିହନ, ଖାସ୍ କରି ଯେନ୍ଟା ଆମର୍ ମୁଖ୍ୟ ଫସଲ ଧାନ ଚାଷ ବୋଲା ହେଉଛେ, ଧାନ ଚାଷର ଲାଗି ଯଦି ଆମେ କେନ୍ସି ଦୁକାନ୍କେ ଯାଉଛୁଁ ବିହନ ଘିନ୍ବାର୍ ଲାଗି, କେତେଟା ଜିନିଷ୍କେ ଆମେ ନିହାତି ହିସାବରେ ସାବଧାନ ହେଇକିରି କର୍ବାକେ ପଡ଼୍ବା। ନାଇଁ ହେଲେ କାଣା ହେବା, ଆମେ ଚାଷରେ ପଚ୍କେ ଘୁଚି ଯିମା। ଅନେକ ସମୟକେ କାଣା ହେସି, ଧରୁନ୍ କେନ୍ସି ବି କ୍ଷତି ହେଲା ସେଟାକେ ଆକଳନ କରିକିରି ଜଣେ ଯଦି ସେ ଆକଳନର ଯେତ୍କି ଖର୍ଚ୍ଚା ହେଇଛେ ଖର୍ଚ୍ଚା ଫିରି ପାଇଲା, କିନ୍ତୁ ଖର୍ଚ୍ଚା ଫିରି ପାଇଲା ସାଙ୍ଗେ ଆମର୍ ଯେନ୍ଟାକି ମୂଲ ଉଦ୍ଦେଶ୍ୟ ଯେନ୍ନିକୁ ଆମେ ପହଞ୍ଚିବାର କଥା ସେଟା ନେଇ ପହଞ୍ଚି ପାରୁ, ଯେନ୍ନେକି ପଶ୍ଚାତାପ କଲେ ପସ୍ତେଇ ହେଲେ ସବୁ ଜିନିଷ୍ ମିଲ୍ସି, ସବୁ ଫିରି ଆସି, ହେଲେ ସମିଆ ଆର୍ ନେଇ ଆସେ। ସମିଆଟା ହେଉଛେ ଚାଷର ଲାଗି କେତେ କେତେ ଗୋଟେ ମୁଖ୍ୟ ବୋଲିକିରି କୁହାଯାଏସି। ସେ ହିସାବରେ ଚାଷୀ ଭାଇମାନେ ବିହନ ଘିନ୍ବାର୍ ଲାଗି ଯଦି ଧାନ ବିହନ ଯାଉଛନ୍, ଯେନ୍ଟାକି ଆଜିକାଲି ବ୍ୟକ୍ତିଗତ ଦୋକାନମାନଙ୍କ ଠାନୁ ବି ଘିନିପାରିବେ, ସରକାରୀ ଦୋକାନ ଠାନୁ ବି ଘିନିପାରିବେ। ସରକାରୀ ଦୋକାନ ଠାନୁ ଘିନ୍ବାରଟା ହେଉଛେ ସବୁନୁ ବଢ଼ିଆ ହେ, କାଁକରି ସରକାର ସେନେ ଯେନ୍ଟାକି ଆମେ ଅନୁମତି ପତ୍ର ତାହାକୁ ଦିଆହେଇଥିସି, ଲାଇସେନ୍ସ ବୋଲିକିରି କୁହାହେଉଛେ, ସେଟା ସରକାର ତାହାକୁ ଦେଇଛନ୍ ଧାନ ବିକ୍ବାର୍ ଲାଗି। ସେନୁ ଯଦି ଆମେ ଧାନ ଘିନ୍ମା ବୋଇଲେ ଆମେ ଗୋଟେ ପ୍ରକ୍ରିୟା ମାଧ୍ୟମରେ ସେନକ ଆମେ ପହଞ୍ଚି ପାର୍ମା। କାଣା ହେଉଛେ, ଆମେ ଯେତେବେଲେ ଘିନ୍ମା ଯେତ୍କି ପଇସା ଦେମା, ଫେର୍ ଆମର୍ ବ୍ୟାଙ୍କର ଖାତାରେ କିଛି ପଇସା ସବସିଡ଼ି ଆକାରରେ ବି ସରକାର ଯୋଗେଇ ଦେଉଛନ୍। ସେଟା ହେଉଛେ ଗୋଟେ ବଢ଼ିଆ ସୁବିଧା, ଯେନ୍ନେକି ଆମେ ଯେତ୍କି ବିହନ ଘିନ୍ବାରେ ଅଧିକ ଖର୍ଚ୍ଚା କରିଥିତା ସେଟା କିଛି କମିଯିବା। ତାର୍ ପରେ ଯେନ୍ ବିହନ ଧରୁନ୍ କେନ୍ସିଟା ଯଦି ଗଜା ନେଇ ହେଲା, ନକଲି ହେଲା, ଭଲ୍ ନେଇ ପଡ଼୍ଲା ବୋଇଲେ ଆମେ ଦୁକାନ୍କେ ଯାଇକିରି କହିପାର୍ମା, ଅଭିଯୋଗ କରିପାର୍ମା ଯେ ଇ ଧାନଟା ଭଲ୍ ଗଜା ନେଇ ହେଲା ଆର୍ ଇଟା ଏନ୍ତା ସବୁ ତାର୍ ଦୁର୍ଗୁଣ ଅଛେ, ଇଟା ଆମେ ଜଣେଇ ପାର୍ମା। ଇ ସମାନ ଜିନିଷ୍କେ ଆମର୍ ଯେନ୍ଟାକି ବାହାର ଦୁକାନ, ବ୍ୟକ୍ତିଗତ ଦୁକାନ, ପ୍ରାଇଭେଟ୍ ଦୁକାନ ଯେନ୍ଟାକି ଇଂଲିଶ୍ରେ ବୋଲୁଛନ୍, ସେନୁ ଯଦି ବି ଧାନ ଘିନୁଛନ୍ ବୋଇଲେ ନିହାତି ହିସାବରେ କେତେଟା ଜିନିଷ୍କେ ନିଘା କରୁ। ପହେଲା, ଯେନ୍ ଜାଗାରୁ ଆପଣ ଧାନ ଘିନୁଛନ୍, ସରକାରୀ ହଉ ବେସରକାରୀ ହଉ, ଯେନ୍ ପକେଟ୍ରେ ଧାନ ଅଛେ ସେ ପକେଟ୍ର ତାରିଖ ଠିକ୍ ଲେଖା ହେଇଛେ କି ନାଇଁ, କେବେ ପ୍ୟାକିଂ ହେଇଛେ ସେ ତାରିଖ, କେତେ ଦିନ ତକ ଯିବା, ମଶ୍ଚର କେତେ ଅଛେ, ଠିକ୍ ଟାକି ମାନେ କେନ୍ ଆଡ଼େ କୋଣା ଭଙ୍ଗା ଅଛେ, କେନ୍ ଆଡ଼କେ ଗୋଟେ ଫାଟି ଯାଇଛେ, ଗଲି ଯାଉଛେ, ମାନେ କିଛି ଭୁଲ ସେ ଜାଗାରେ ଅଛେ କେଁ, ସେଟାକେ ଲକ୍ଷ୍ୟ କରିଛନ୍ କେଁ, ସେଟାକେ ନିହାତି ହିସାବରେ ଦେଖ୍ବେ। ତାର୍ନୁ ସବୁନୁ ଗୋଟେ ମୁଖ୍ୟ କଥା ହେଉଛେ, ଯେନ୍ ଦୁକାନୁ ଆମେ ବିହନ ଧାନ ଆଣୁଛୁ ସେନର୍ ଗୋଟେ ରସିଦ ଆମକୁ ନିହାତି ରଖ୍ବାକେ ପଡ଼୍ବା। ରସିଦଟେ ଥିଲେ ଆମର୍ ଠାନେ ଗୋଟେ ପ୍ରମାଣ ରହିପାର୍ବା ଯେ ଆମେ ଇ ଧାନଟା ଘିନିଥିଲୁ। କେତେବେଲେ ଯଦି ତାମାନେ କିଛି ଅସୁବିଧା ହୁଏ, ଆମେ ରସିଦକେ ଦେଖିକିରି ଆମେ ଦାବି କରିପାର୍ମା ଯେ ଇଟା କ୍ଷତିର ହେଇଛେ ଆର୍ ଇଟାକେ ଆକଳନ କରାଯାଉ। ଆର୍ ଗୋଟେ ଗୋଟେ ଜାଗାରେ ଚାଷୀ ଭାଇମାନେ ଯେତେବେଲେ ବି ଧାନ ନେଉଛନ୍, ଏକାଥରକେ ସାଙ୍ଗେ ସାଙ୍ଗେ ଫାଡ଼ି ଦେଇକିରି ବସ୍ତାକେ ନେଲା, ପ୍ୟାକିଂ ଯେନ୍ଟା ହେଇଛେ ଫାଡ଼ିଦେଲା, ବାହାର କରିଦେଲା, ଇଟା ନେଇ କର୍ବାର୍ କଥା। ଆଗ ଦୁଇ ତିନିଟା କିଛି ନେଇ ହେଲେ ଦଶଟା ଧାନ ଯେନ୍ଟାକି ବୋମା ମାରିକିରି କି ତରା ଠାନୁ ଛଡ଼େଇକିରି

0: ଗୋଟିଏ ଧାନକେ ଆଣିକିରି ଆମେ ଟିକେ ଗଜା ପରୀକ୍ଷା କର୍ମା। 10ଟା ଧାନରୁ ଯଦି ଆମେ ଗଜା ପରୀକ୍ଷା କରୁଛୁ, 8ଟା ଧାନ ଯଦି ଠିକ୍ ଅଛେ ବୋଲେ ବିହନ ବଢ଼ିଆ ଅଛି, ସେଟା ଆର୍ କିଛି ଅସୁବିଧା ନେଇ ପଡ଼ି। ସେଟାକି ଆମକେ ଧ୍ୟାନ ଦେବାର ଅଛେ, ଯାହାଦ୍ୱାରା କି ଆମେ ଚାଷରେ ଆର୍ ଅସୁବିଧା ହେଇନେଇପାରୁ। କିନ୍ତୁ ଅନେକ ଜାଗାରେ ଧରୁନ୍, କେନ୍ସି ଜାଗାରେ ଯଦି ଚାଷୀ ଭଲ ହିସାବରେ ଗଜା ନେଇ ହେଲା ବୋଲେ ଫେର୍ ନୂଆ ଧାନ ଘିନ୍ବାକେ ପଡ଼୍ବା। ନୂଆ ଧାନ ଘିନି ତ ଆନ୍ବେ, କିନ୍ତୁ ସେ ସମୟ ଇଆଡ଼େ 15 ଦିନ ପୁରା ପଛେ ପଡ଼ିଯିବେ। ଇ ପ୍ରକାର ଅସୁବିଧା ହେଇଥିସି, ସେଥିର୍ଲାଗି ବିହନ କିଣ୍ବାର ଆଗରୁ ଇ ଜିନିଷ୍ମାନ୍କେ ନିହାତି ଧ୍ୟାନ ଦେବେ।
1: ଶୁଣୁଥିଲେ ଚାଷର ହାଲ, ଆକାଶବାଣୀ ବଲାଙ୍ଗୀର, ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିବା ଚମ୍ପୁ। କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅନିମା କର।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଚମ୍ପୁ। କଣ୍ଠଦାନ କରିଥିଲେ ଅନିମା କର ଏବଂ ମୀନାକ୍ଷୀ ମହର୍ଜୀ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେକିର ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

କଥାଚିତ୍ର ମେନେ ପ୍ୟାର କିୟା ଗାଇଛନ୍ତି ଏସ୍ପି ବାଳସୁବ୍ରମଣ୍ୟମ୍, ଗୀତ ରଚନା ଅସତ ଭୋପାଲି, ସଙ୍ଗୀତ ରାମ ଲକ୍ଷ୍ମଣ।

ପରବର୍ତ୍ତୀ କଥାଚିତ୍ର ହାଓଡ଼ା ବ୍ରିଜ୍ ଗାଇଛନ୍ତି ଆଶା ଭୋସଲେ। କମର ଚଲାଲାବାଦୀଙ୍କ ଗୀତ ରଚନା, ସଙ୍ଗୀତ ଓପି ନାୟାର।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
4: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
4: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
4: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
4: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଏବେ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। ଗାଇଛନ୍ତି ବାବୁସାନ ମହାନ୍ତି ଏବଂ ଅସୀମ ପଣ୍ଡା। ଗୀତ ରଚନା ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ। କଥାଚିତ୍ର ବିଦ୍ୟାରାଣ।

ଅନୁରାଗ କଥାଚିତ୍ରର ଗୀତ ଶୁଣୁଥିଲେ। କଣ୍ଠଦାନ କରିଥିଲେ ହେମଲତା, ଫକୀର ପଟ୍ଟନାୟକ ଏବଂ ସାଥୀ। ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ଆରମ୍ଭ କରୁଛୁ ବାତାୟନ। ଏଥିରେ ଶୁଣିବା ହିନ୍ଦୀ କଥାଚିତ୍ରର ଗୀତ, ଗାଇଛନ୍ତି ଆଶା ଭୋସଲେ। ଗୁଲଜାରଙ୍କ ଗୀତ ରଚନା, ସଙ୍ଗୀତ RD ବର୍ମନ, କଥାଚିତ୍ର ଇଜାଜ।

ଗାଇଛନ୍ତି ଆରତୀ ମୁଖାର୍ଜୀ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ଆର୍ ଡି ବର୍ମନ। ପରବର୍ତ୍ତୀ କଥାଚିତ୍ର ମାସୁମ।

କଥାଚିତ୍ର ନାକାବନ୍ଦୀ, ଗାଇଛନ୍ତି ଆଶା ଭୋସଲେ ଏବଂ ସବୀର କୁମାର। ଅଞ୍ଜାନଙ୍କ ଗୀତ ରଚନା, ସଙ୍ଗୀତ ବାପି ଲାହିରୀ।

ପିଆର କେ ନାମ କୁରବାନ ଏହି କଥା ଚିତ୍ରରୁ ଶୁଣିବା ଏଥର। ଗାଇଛନ୍ତି ବିଜୟ ବେନେଡିକ୍ଟ, ଶୋଭା ଯୋଶୀ, ସାରିକା କପୁର ଏବଂ ସାଥୀ। ଅଞ୍ଜାନଙ୍କ ଗୀତ ରଚନା, ସଙ୍ଗୀତ ବାପି ଲାହେରୀ।

କଥାଚିତ୍ର କାନୁନ ଅପ୍ନା ଅପ୍ନା ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସାଥୀ, ଗୀତ ରଚନା ଇନ୍ଦିବର, ସଙ୍ଗୀତ ବାପି ଲାହେରୀ।

କହିଛନ୍ତି ଏସ୍ପି ବାଳସୁବ୍ରମଣ୍ୟମ୍। ଜାଭେଦ୍ ଅଖ୍ତରଙ୍କ ଗୀତ ରଚନା, ସଙ୍ଗୀତ ଆର୍ ଡି ବର୍ମନ୍। ପରବର୍ତ୍ତୀ କଥାଚିତ୍ର ସାଗର।

ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଭୂପିନ୍ଦର। ଗୁଲଜାରଙ୍କ ଗୀତ ରଚନା ସଙ୍ଗୀତ ମଦନ ମୋହନ। କଥାଚିତ୍ର ମୌସମ।

ତଥା ଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆରମ୍ଭ କରୁଛୁ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ, ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆରତୀ
0: ଆଉ ମୁଁ ଆଶା ଜ୍ୟୋତି।

0: ତେବେ ଭଉଣୀମାନେ, ଆମେ ତ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ ବିଷୟ ଉପରେ ଆଲୋଚନା କରୁ। ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରକାର ସଚେତନମୂଳକ କାର୍ଯ୍ୟକ୍ରମ ଆମର ପ୍ରଚାରିତ ହୋଇସାରିଛି। ବିଭିନ୍ନ ବିଭାଗର ଡାକ୍ତରମାନେ ମଧ୍ୟ ଆମର କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ଗୁଡ଼ିଏ ସୂଚନା ମଧ୍ୟ ଦେଇଛନ୍ତି। ନା କ'ଣ ଆରତୀ?
1: ପୁରାପୁରି ଠିକ୍ କଥା କହିଲ ଆଶା।
0: ଯାହାରି ଫଳରେ ଆମର ଗୃହିଣୀ ଭଉଣୀମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସୂଚନାଗୁଡ଼ିକ ଶୁଣି ଉପକୃତ ମଧ୍ୟ ହୋଇଛନ୍ତି, ଆଉ ଏହା ଆମେ ଜାଣିପାରୁ ଭଉଣୀମାନଙ୍କର ମତାମତ ଜରିଆରେ। ଆଉ ଜାଣିଲା ପରେ ଆମକୁ ବହୁତ ଖୁସି ମଧ୍ୟ ଲାଗେ, କାହିଁକି ନା ଆମର ପରିଶ୍ରମର ଫଳ ଆମକୁ ମିଳିଛି। ଭଉଣୀମାନେ କାର୍ଯ୍ୟକ୍ରମ ଶୁଣି ଉପକୃତ ହେଉଛନ୍ତି, ସେଇଟା ହିଁ ବଡ଼ କଥା। ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଆମର ଭଉଣୀମାନଙ୍କର ଟିକେ ବିଶେଷ ଆଗ୍ରହ ରହିଥାଏ। ଆପଣମାନଙ୍କର ଆଗ୍ରହକୁ ହିଁ ଦୃଷ୍ଟିରେ ରଖି ଆମେ ମଝିରେ ମଝିରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ସହ ଅନେକ ଗୁଡ଼ିଏ ବିଷୟବସ୍ତୁ ଉପରେ ଆଲୋଚନା କରି ଆମର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଉ। ଭଉଣୀମାନେ ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା ଜାଣିପାରନ୍ତି, ଆଉ ତାଙ୍କ ମନ ଭିତରେ ଥିବା ଅନେକ ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଥାଏ। ତେବେ ଆଜି ମଧ୍ୟ ସେମିତି ଏକ ବିଷୟବସ୍ତୁ ଉପରେ ଆମେ ଆମର କାର୍ଯ୍ୟକ୍ରମରେ ଆଲୋଚନା କରିବା, ଆଉ ଆଲୋଚନା କରିବା ପାଇଁ ଆମ ଗହଣରେ ଡାକ୍ତର ଆଜ୍ଞା ଆସି ପହଞ୍ଚିଗଲେଣି। ଆଜିର କାର୍ଯ୍ୟକ୍ରମର ଆମର ବିଷୟବସ୍ତୁ ହେଲା ମହିଳାମାନଙ୍କ ପାଇଁ ସନ୍ତୁଳିତ ଆହାର, ଆଉ ଏହାରି ବିଷୟରେ ଆଲୋଚନା କରିବେ ଡାକ୍ତର ସୀମାତ୍ରିଭୂଷଣ ନାୟକ, ଯିଏକି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ କାର୍ଯ୍ୟରତ। ତେବେ ଆରତୀ।
1: ହଁ ଆଶା।
0: ଡାକ୍ତରଙ୍କ ସହିତ କଥାବାର୍ତ୍ତା ହୁଅ, ମୁଁ ଆଉ ଆମର ଭଉଣୀମାନେ ମିଶି ଶୁଣିବୁ।
1: ଠିକ୍ ଅଛି।

0: ଏଇ ସମସ୍ତଙ୍କ ପାଇଁ ଆହାର ବିଷୟରେ ଜାଣିବାଟା ନିହାତି ଦରକାର, ବିଶେଷ କରି ମହିଳାମାନଙ୍କ ପାଇଁ।
1: ନିହାତି ସାର୍।
0: ଆପଣ ଯେଉଁ କହିଲେ ମ୍ୟାଡ଼ାମ ସନ୍ତୁଳିତ ଆହାର, ବାଲାନ୍ସ ଡାଏଟ୍, ପ୍ରଥମେ ଆମେ ଜାଣିବା ଯେ ଆକ୍ଚୁଆଲି ସନ୍ତୁଳିତ ଆହାର କ'ଣ।
1: ଆଜ୍ଞା ସାର୍।
0: ଆମେ ଯେତେବେଳେ ଖାଦ୍ୟ ଖାଉଛୁ, ଖାଦ୍ୟରେ ଆମେ ବିଭିନ୍ନ ପ୍ରକାର ନ୍ୟୁଟ୍ରିସନ୍ ପାଉଛୁ। ସେ ନ୍ୟୁଟ୍ରିସନ୍ ଭିଟାମିନ୍ସ ହେଇପାରେ, ମିନେରାଲ୍ସ ହେଇପାରେ, ଏଲିମେଣ୍ଟସ୍ ହେଇପାରେ, କାର୍ବୋହାଇଡ୍ରେଟ୍, ଫେଟ୍, ପ୍ରୋଟିନ୍, ଡିଫରେଣ୍ଟ ଟାଇପ୍ର, ଆଉ ସମସ୍ତଙ୍କର କାର୍ଯ୍ୟ ବି ଅଲଗା ଅଲଗା। ସନ୍ତୁଳିତ ଆହାର ମାନେ ଆମେ ଯେଉଁ ଖାଦ୍ୟ ଖାଉଛୁ ସମସ୍ତେ ଯେମିତି ସଠିକ୍ ପରିମାଣରେ ଥିବେ, କାହାର ବେଶୀ ହେବନି କି କାହାର କମ୍ ହେବନି। କାରଣ ସବୁ ନ୍ୟୁଟ୍ରିସନ୍ର ଯଦି ବେଶୀ ହେବ ତାର ବି ରୋଗ ଅବସ୍ଥା ଅଛି, ଯଦି କମ୍ ହେବ ତା ରୋଗ ଅବସ୍ଥା ଅଛି। ତେଣୁ ସମସ୍ତଙ୍କୁ ସଠିକ୍ ଆମାଉଣ୍ଟରେ ନେବା ହେଉଛି ସନ୍ତୁଳିତ ଆହାର ବା ବାଲାନ୍ସ ଡାଏଟ୍।
1: ତ ସାର୍, ମହିଳାମାନଙ୍କ ପାଇଁ ଏଇ ସନ୍ତୁଳିତ ଆହାରର ଗୁରୁତ୍ୱ କେତେ ବେଶୀ?
0: ମହିଳାମାନଙ୍କ ପାଇଁ ଏହାର ଗୁରୁତ୍ୱ ବେଶୀ, କାରଣ ମହିଳାମାନଙ୍କର ତାଙ୍କର ଯେଉଁ ପର୍ଯ୍ୟାୟ ଲାଇଫ୍ର ଡିଫରେଣ୍ଟ ଷ୍ଟେଜ୍ରେ ତାଙ୍କର ନ୍ୟୁଟ୍ରିସନ୍ର ଅଲଗା ଅଲଗା ଆମାଉଣ୍ଟ ଦରକାର ଥାଏ। ତେଣୁ ମହିଳାମାନେ ଜାଣିବା ଦରକାର ଯେ ଆମର କେଉଁ ଅବସ୍ଥାରେ କେଉଁ ପ୍ରକାର ଖାଦ୍ୟ ଖାଇଲେ ଆମ ପାଇଁ ଶରୀର ସୁସ୍ଥ ହେବ।
1: ନିହାତି ଭାବେ ସାର୍। ତ ସାର୍, କେଉଁ କେଉଁ ପର୍ଯ୍ୟାୟ ବା ସମୟରେ ମହିଳାମାନଙ୍କୁ ଅଧିକ ପୋଷକ ତତ୍ତ୍ୱର ଆବଶ୍ୟକତା ହୋଇଥାଏ?
0: ଯଦି ମ୍ୟାଡ଼ାମ ଆମେ ଗୋଟେ ମହିଳାର ଟୋଟାଲ ବୟସକୁ ଆମେ ଯଦି ଡିଭାଇଡ୍ କରିବା, ତାହେଲେ ଆମେ ଚାରି ପ୍ରକାର ଜେନେରାଲି ଯଦି ଖାଦ୍ୟ ପାଇଁ ନ୍ୟୁଟ୍ରିସନ୍ ପାଇଁ ଆମେ ଯଦି ଡିଭାଇଡ୍ କରିବା, ତାର ଗୋଟେ ତରୁଣ ଅବସ୍ଥା, ଗୋଟେ ହେଉଛି କିଶୋରୀ ଅବସ୍ଥା, ଗୋଟେ ଗର୍ଭାବସ୍ଥା ଏବଂ ଆଉ ଗୋଟେ ହେଉଛି ବୃଦ୍ଧା ଅବସ୍ଥା ବା ମେନୋପୋଜ୍ ଟାଇମ୍।
1: ଆଜ୍ଞା ସାର୍।
0: ଆଉ ପ୍ରତ୍ୟେକ ଅଲଗା ଅଲଗା ଅବସ୍ଥାରେ ମହିଳାମାନଙ୍କର ନ୍ୟୁଟ୍ରିସନ୍ର ଭ୍ୟାଲ୍ୟୁ ପୁରା ଚେଞ୍ଜ ହେଇଯାଏ। କେଉଁ ଟାଇମ୍ରେ କେଉଁ ପ୍ରକାର ଖାଦ୍ୟ ବା ବିଭିନ୍ନ ପ୍ରକାର ଖାଦ୍ୟର ଦରକାର ହୁଏ ଆମେ ଯଦି ଦେଖିବା, ତାହେଲେ ସବୁ ଅବସ୍ଥାରେ ଅଲଗା ଅଲଗା ଆମାଉଣ୍ଟର ଦରକାର ହୁଏ। ଆଜି ଆମେ ସେଇଟା ଡିସ୍କସନ୍ କରିବା ଯେ କେଉଁ ପର୍ଯ୍ୟାୟରେ ଆମେ କେମିତି ନ୍ୟୁଟ୍ରିସନ୍ଟାକୁ ଦିଆଯିବ।
1: ନିହାତି ଭାବେ ସାର୍। ତ ସାର୍, ପ୍ରଥମେ କୁହନ୍ତୁ ଯେ କିଶୋରୀ ଅବସ୍ଥାରେ ମହିଳାମାନଙ୍କର କ'ଣ କ'ଣ ସବୁ ପରିବର୍ତ୍ତନ ଦେଖାଯାଇଥାଏ ବା ରୋଗ ଦେଖାଯାଇଥାଏ, ଏବଂ ତାକୁ ନିରାକରଣ କରିବା ପାଇଁ କ'ଣ ସବୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ, ଆଉ କେଉଁ ସବୁ ଖାଦ୍ୟ ତାଙ୍କୁ ବାରଣ କରାଯାଇଥାଏ?
0: ବଢ଼ିଆ ପ୍ରଶ୍ନଟେ ପଚାରିଲେ ମ୍ୟାଡ଼ାମ। କାରଣ ଯଦି ମହିଳାମାନଙ୍କର ବୟସକୁ ଆମେ ଅନୁଧ୍ୟାନ କରିବୁ, ସବୁଠୁ ଖାସ ବୟସ ହେଉଛି କିଶୋରୀ ଅବସ୍ଥା।
1: ଆଜ୍ଞା ସାର୍।
0: କିଶୋରୀ ଅବସ୍ଥାରେ ମହିଳାଙ୍କର ଗୋଟେ ଟ୍ରାଞ୍ଜିସନ୍ ପିରିୟଡ଼ ଥାଏ, ଯେଉଁଥିରେ କି ବହୁତ ହର୍ମୋନାଲ ଚେଞ୍ଜେସ୍ ହୁଏ, ଆଉ ଏଇ ହର୍ମୋନାଲ ଚେଞ୍ଜେସ୍ ପାଇଁ ଝିଅମାନଙ୍କ ଭିତରେ ବହୁ ପ୍ରକାର ଚେଞ୍ଜ ଦେଖାଯାଏ। ମୁଁ ଗୋଟେ ଗୋଟେ କରି କହୁଛି ମ୍ୟାଡ଼ାମ, ଯେମିତିକି PCOD, ଯେଉଁ ପଲିସିଷ୍ଟିକ୍ ଓଭାରିଆ ସିଣ୍ଡ୍ରୋମ ଝିଓମାନଙ୍କ ପାଖରେ ଏଇ ଅବସ୍ଥାରେ ବେଶୀ ଦେଖାଯାଏ। ଓବେସିଟି, ଯେଉଁ ମେଦବହୁଳତା, ଝିଅମାନଙ୍କ ପାଖରେ ଏଇ ଟାଇମ୍ରେ ଦେଖାଯାଏ। ଯେହେତୁ ଏଠି ହର୍ମୋନାଲ ଇମ୍ବାଲାନ୍ସ ହୁଏ, ସୁଇଙ୍ଗ ଅଫ୍ ମାଇଣ୍ଡ କହନ୍ତି, ବା ଯେଉଁ ମାନସିକ ସ୍ତରରେ ଚେଞ୍ଜ ହୁଏ, ଝିଅମାନେ ଆଇଦର ବହୁତ ଡିପ୍ରେସନ୍କୁ ଯାଆନ୍ତି ବା ବହୁତ ଆଙ୍ଗଜାଇଟିରେ ଥାନ୍ତି, ଏଇ ଅବସ୍ଥାରେ ହିଁ ଦେଖାଯାଏ। ତେଣୁ ଅଲଗା ଅଲଗା ଚେଞ୍ଜେସ୍କୁ ରୋକିବା ପାଇଁ ଏଇ ସମୟରେ ଖାଦ୍ୟର ଆବଶ୍ୟକତାଟା ବହୁତ ବେଶୀ। ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, PCOD କଥା କହୁଛି ଆମେ, ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, ଆଜିକାଲି ପ୍ରାୟ ଅଧିକାଂଶ ଝିଅଙ୍କ ପାଖରେ ଦେଖାଯାଏ ଓବେସିଟି ନହେଲେ PCOD। ଯଦି ଆମେ ଦେଖିବା, ତାର ମୁଖ୍ୟ କାରଣ ହେଉଛି ଜଙ୍କ୍ ଫୁଡ୍, ଯେଉଁ ବାହାର ଖାଦ୍ୟ ଖାଉଛନ୍ତି, ଯେଉଁ କାର୍ବୋହାଇଡ୍ରେଟ୍ ବହୁତ ଖାଉଛନ୍ତି, ଏଇଥିପାଇଁ ତାଙ୍କର PCOD ହେଉଛି। ଆମେ ଯଦି PCOD ପ୍ରତିରୋଧ କରିବାକୁ ଚାହିଁବା, ଆପଣ ପଚାରିଲେ କ'ଣ କ'ଣ ବାରଣ କରିବାର ଅଛି, ମୁଁ କହିବି ସବୁ ପ୍ରକାର ଯେଉଁ ଜଙ୍କ୍ ଫୁଡ୍ ଅଛି ତାକୁ ବାରଣ କରିବେ। ବେଶୀ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇବେନି। ଖାଇବେ କ'ଣ? ଫାଇବ୍ରସ୍ ଫୁଡ୍। ଆମେ ଯେତେବେଳେ ଆମ ଘରେ ଖାଦ୍ୟ ଦେଖୁଛନ୍ତି, ଦେଖନ୍ତୁ ଗୋଟେ ଖାଦ୍ୟରେ ଥିବ ଭାତ, ଡାଲି, ତରକାରୀ, ତରକାରୀର ବିଭିନ୍ନ ପନିପରିବା ଆଇଟମ୍ ଥିବ, PCOD ଦେଖିବେ ବା ଓବେସିଟି ଦେଖିବେ, ଫାଇବ୍ରସ୍ ଫୁଡ୍ ବା ପନିପରିବା ଜନ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଯେଉଁ ଝିଅ ଠିକ୍ ଖାଉଛି ତାର ସ୍ୱାସ୍ଥ୍ୟ ଠିକ୍ରେ ରହୁଛି।
1: ଆଜ୍ଞା,
0: ଏଇଟା ହେଉଛି ଗୋଟେ ଏକ୍ସାମ୍ପଲ୍। ଆଉ ଯେଉଁ କହୁଛନ୍ତି ସୁଇଙ୍ଗ ଅଫ୍ ମାଇଣ୍ଡ ହର୍ମୋନାଲ ଇମ୍ବାଲାନ୍ସ ପାଇଁ, ତା ପାଇଁ

0: ଶାଗ ଏକ୍ଜାମ୍ପଲ୍ ଦେଲି, ଆପଣ ବିଭିନ୍ନ ପ୍ରକାର ପନିପରିବା ବିଭିନ୍ନ ପ୍ରକାର ଶାଗ ଅଛି ଯେଉଁଟା ଝିଅମାନେ ଖାଇଲେ ତାଙ୍କର ହର୍ମୋନାଲ୍ ବାଲାନ୍ସଟା ଠିକ୍ ରହେ।
1: ପାଳଙ୍ଗ ଶାଗ ବି ସାର୍,
0: ପାଳଙ୍ଗ ଶାଗ ବି ବହୁତ ବଢ଼ିଆ, ସେଥିରେ ଅକ୍ସାଲେଟ୍ ଆମାଉଣ୍ଟ ବେଶୀ ଥାଏ, ପାଳଙ୍ଗ ଶାଗ ଖାଇପାରିବେ। ନନ୍ଭେଜ୍ ଖାଆନ୍ତୁ ଝିଅ, ମାଛ ମାଂସ ଅଣ୍ଡା ଏସବୁ ଜିନିଷ ଖାଆନ୍ତୁ, ହାଇ ପ୍ରୋଟିନ୍ ଡାଏଟ୍ ଖାଆନ୍ତୁ, ଖାଇଲା ମାନେ ତାଙ୍କର ବାଲାନ୍ସଟା ହେବ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଆପଣଙ୍କ ମିଲ୍କ ପ୍ରଡ଼କ୍ଟ, ମିଲ୍କ ପ୍ରଡକ୍ଟ ଆପଣ ସେ ଦୁଗ୍ଧର ପ୍ରୋସେସିଂ ଫୁଡ଼ ଯେତେ ଅଛି, ଚାହେ ସେ ଦୁଗ୍ଧ ଦହି ଛେନା ଏସବୁ, ଏଇଟା ଡେଲି ଆମର ଆୟୁର୍ବେଦରେ ଗୋଟେ ଅଛି ନିତ୍ୟ ରସାୟନ ଯେଉଁଟା ସବୁଦିନ ସେବନ କରିବା କଥା।
1: ଘୃତ ବି
0: ଦୁଗ୍ଧ ଆଉ ଘୃତ ଝିଅମାନଙ୍କୁ ସବୁଦିନ, ଆଉ ଯଦି ଯେଉଁ ଝିଅ ଘୃତ ଡେଲି ଖାଏ ତାର ଓବେସିଟି ରହିବ ନାହିଁ, ଆଉ ମେଦବହୁଳତା ନ ରହିଲେ ଇଏ PCOD ହେବନି, ବହୁତ ପ୍ରକାର ରୋଗରୁ ସେ ମୁକ୍ତ ପାଇବ। ଆମେ ଯଦି ଅଏଲ୍ ଫେଟ୍ ଜିନିଷ ଖାଇଲେ ଆମର ଯେଉଁ ଲିପିଡ୍ ପ୍ରୋଫାଇଲ୍ ଅଛି, ଯେଉଁ କୋଲେଷ୍ଟ୍ରଲ୍ ଏଗୁଡ଼ା ସବୁ ବଢ଼େ, ଏଇଟା କେଉଁ ପ୍ରତି ପ୍ରକାର ଫେଟ୍ ଥାଏ, ଗୋଟେ ହେଉଛି ଟ୍ରାନ୍ସଫେଟ୍, ଯେଉଁ ତେଲ କି ଫେଟ୍ ବସି ଯାଉଥିବ, ମାନେ ଯଦି ଆପଣ ଘିଅ କିମ୍ବା ତେଲକୁ ଯଦି ସେକେଣ୍ଡ ଟାଇମ୍ ଥାର୍ଡ ଟାଇମ୍ ୟୁଜ୍ କଲେ ଗୋଟେ ଜାଗାରେ, ତାହେଲେ ସିଏ ଆପଣଙ୍କର ସବୁ କୋଲେଷ୍ଟ୍ରଲ୍ ବଢ଼େଇଦେବ। ଆପଣ ଯଦି ଡେଲି ଘୃତ ସବୁଦିନ ପାନ କଲେ ତାହେଲେ ଇଏ ଆପଣଙ୍କ ଶରୀରକୁ ଆହୁରି ଭଲ ରଖିବ, କେବେ ବି ଘୃତ କାହାରି ବଢ଼ାଏ ନାହିଁ କୋଲେଷ୍ଟ୍ରଲ।
1: ଏବେ ଆପଣ କହିବେ କି ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ସବୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ?
0: ଦେଖନ୍ତୁ ମ୍ୟାଡ଼ାମ, ଗର୍ଭବତୀ ମହିଳାଙ୍କର କେତେ ସ୍ପେଶାଲ ରିକ୍ୱାୟାରମେଣ୍ଟ ଥାଏ, ଯେହେତୁ ଆନିମିଆ ହୁଏ ବ୍ଲଡ଼ଟା କମିଯାଏ, ତେଣୁ ଆମେ ଆଇରନ୍ ଆମାଉଣ୍ଟଟାକୁ ସବୁବେଳେ ଦେଖୁ, କ୍ୟାଲସିୟମ ଆମାଉଣ୍ଟଟାକୁ ଆମେ ସବୁବେଳେ ଦେଖୁ। ଆମେ ପଚାରିବୁ ଯେ କେଉଁ କେଉଁ ଖାଦ୍ୟରେ ଆଇରନ୍ ଆମାଉଣ୍ଟଟା ଅଧିକା ଅଛି, ଯେଉଁଥିରେ ମାନେ ଆମେ ଔଷଧ ନ ଖାଇଲେ ବି ଆଇରନ୍ ଆମାଉଣ୍ଟଟା ଠିକ୍ ହେଉଥିବ। ଆପଣ ଦେଖନ୍ତୁ ଭୃଷୁଙ୍ଗା ପତ୍ର, ସଜନା, ଏମାନଙ୍କର ଆଇରନ୍ କଣ୍ଟେଣ୍ଟ ବହୁତ ବେଶୀ। ଆମେ କହୁଛୁ ଯେ ପ୍ଲାଣ୍ଟ ପ୍ରଡକ୍ଟରେ ପ୍ରାୟ ଆଇରନ୍ ବହୁତ କମ୍ ଥାଏ, ପ୍ରାୟ ଏନିମଲ୍ ପ୍ରଡକ୍ଟରେ ଆଇରନ୍ କଣ୍ଟେଣ୍ଟଟା ବେଶୀ ଥାଏ, ତେଣୁ ମହିଳାମାନେ ଆମିଷ ମାନେ ନନ୍ଭେଜ୍ ଆଇଟମ୍ ଖାଇବା କଥା, ମାଛ ମାଂସ ଅଣ୍ଡା ତାଙ୍କ ନ୍ୟୁଟ୍ରିସନ୍ ପାଇଁ ବହୁତ ବଢ଼ିଆ। ଯଦି ପ୍ଲାଣ୍ଟ ପ୍ରଡକ୍ଟ ଖାଉଛନ୍ତି, ଏ ଯେଉଁ ମୁଁ କହିଲି ଯେମିତିକି ଲେଣ୍ଟିଲ୍ସ, ଆମର ଯେଉଁ ବିନ୍ସ ଜାତୀୟ, ନଟ୍ସ, ଏଥିରେ ଆଇରନ୍ ଆମାଉଣ୍ଟ ବହୁତ ବଢ଼ିଆ ଥାଏ, ପ୍ରୋଟିନ୍ ଆମାଉଣ୍ଟ ବି ମିଳିବ, ତେଣୁ ଏ ଖାଦ୍ୟରେ ମହିଳାମାନଙ୍କର ନ୍ୟୁଟ୍ରିସନ୍ ବହୁତ ଭ୍ୟାଲ୍ୟୁ ବଢ଼ିଯାଏ। ଆପଣ କହିଲେ ଦୁଗ୍ଧ କଥା, ଦୁଗ୍ଧରେ ଭିଟାମିନ୍ ଡି, କ୍ୟାଲସିୟମ ଏ ଆମାଉଣ୍ଟଟା ବହୁତ ବଢ଼ିଆ ଥାଏ ସବୁ ପନିପରିବା। ଆଉ ପ୍ରେଗନାଣ୍ଟ ଲେଡ଼ିଙ୍କର ଗୋଟେ ବଡ଼ କମ୍ପ୍ଲେନ୍ ଥାଏ କନ୍ଷ୍ଟିପେସନ୍, କେଉଁ ଖାଦ୍ୟ ଖାଇଲେ କନ୍ଷ୍ଟିପେସନ୍ ହେବ, କେଉଁଟା ଖାଇଲେ କନ୍ଷ୍ଟିପେସନ୍ ହେବନି, ତାକୁ ବି ମଇଦା ଜାତୀୟ ଖାଦ୍ୟ ଖାଇବେନି, ଅଟା ବଢ଼ିଆ, କିନ୍ତୁ ମଇଦା ବିରି ଏମାନେ କ'ଣ କରନ୍ତି, ଏମାନେ କନ୍ଷ୍ଟିପେଟେଡ଼ କରନ୍ତି। କିନ୍ତୁ ଯେତେ ପ୍ରକାର ଶାଗ ଅଛି, ପନିପରିବା ଅଛି, ଏମାନେ ଯେହେତୁ ଫାଇବର ଆମାଉଣ୍ଟ ଅଧିକା ଥାଏ, ଏମାନଙ୍କର କନ୍ଷ୍ଟିପେସନ୍ କରିବେ ନାହିଁ, ତେଣୁ ଏ ଖାଦ୍ୟର ଆମାଉଣ୍ଟଟା ବଢ଼ିବା ଦରକାର। ଆଉ ନିତ୍ୟାନ୍ତ ଆବଶ୍ୟକ ଗର୍ଭବତୀ ମହିଳାମାନେ କେଉଁ ଟାଇମ୍ରେ କେତେ ଖାଦ୍ୟ, ଆମେ ଓଭରଲୋଡେଡ଼୍ କରିବାନି, ବେଶୀ ଖାଇବାନି କି କମ୍ ଖାଇବାନି, ତେଣୁ ଠିକ୍ ଟାଇମ୍ ଦିନକୁ 5 ଥର ଖାଇବେ ମିନିମମ୍, 3 ଥର ତ ଆମେ ଜାଣିଛୁ ଜେନେରାଲ ଖାଦ୍ୟ, କିନ୍ତୁ 5 ଥର ଖାଇଲେ ଖାଦ୍ୟ ଆମାଉଣ୍ଟଟା ଠିକ୍ ଆସିବ, ଅଳ୍ପ ଅଳ୍ପ କିନ୍ତୁ ବାରମ୍ବାର ଖାଉଥିବେ, ଦେଲେ ମହିଳାମାନଙ୍କର ନ୍ୟୁଟ୍ରିସନ୍ ଭ୍ୟାଲ୍ୟୁ, ଚାହେ ସେ ଏଲିମେଣ୍ଟସ୍ ହଉ ମିନେରାଲ୍ସ ହଉ ଯେତିକି ଅଛି, ସମସ୍ତ ସମାନ ପରିମାଣରେ ତାଙ୍କୁ ମିଳିବ।
1: ତେବେ ସାର୍, 40 ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କ ପାଇଁ, ମାନେ ରଜ ନିବୃତ୍ତି ପରେ ଯେଉଁ ଅବସ୍ଥାଟା ଆସେ ମହିଳାମାନଙ୍କ କ୍ଷେତ୍ରରେ, ତେବେ ସେଇ ସମୟରେ ଆମର କ'ଣ ସବୁ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଦରକାର?
0: ବଢ଼ିଆ, ଆଉ ଗୋଟେ ଷ୍ଟେଜ୍ ହେଉଛି ଯେତେବେଳେ ରଜ ନିବୃତ୍ତି କାଳ ବା ମେନୋପୋଜାଲ ଷ୍ଟେଜ୍।
1: ଆଜ୍ଞା ସାର୍,
0: ଏ ଟାଇମ୍ରେ ବି ମ୍ୟାଡ଼ାମ ପୁଣି ସେଇ ଯେମିତି କହିଲି କିଶୋରୀ ଅବସ୍ଥାରେ ସ୍ୱିଙ୍ଗ ଅପ୍ ହରମୋନ୍ସ ଯେଉଁ ହୁଏ, ବିଭିନ୍ନ ପ୍ରକାର ହର୍ମୋନାଲ ଇମ୍ବାଲାନ୍ସ ପାଇଁ ହୁଏ, ଏ ମେନୋପୋଜ୍ ପିରିୟଡ଼ଟା ବି ସେୟା, ପୁଣି ଆଉ ଥରେ ସେକେଣ୍ଡ ଷ୍ଟେଜ୍ ଯେଉଁଥିରେ କି ହର୍ମୋନ୍ ଇମ୍ବାଲାନ୍ସ ହୁଏ, ତେଣୁ ଏଇ ଟାଇମ୍ରେ ବି କିଛି ଜିନିଷ ଯେମିତିକି ଆମେ କହିଲୁ ହାଡ଼ ଆସ୍ତେ ଆସ୍ତେ ଦୁର୍ବଳ ହେଇପାରେ, କାରଣ କ୍ୟାଲସିୟମ୍ ସର୍ଟେଜ୍ ହୁଏ। ଆମେ କହିଲୁ ପୁଣି ସ୍ୱିଙ୍ଗ ଅଫ୍ ମାଇଣ୍ଡ ହୁଏ, କେତେବେଳେ ରାଗିଯିବା, କେତେବେଳେ ଇଏ ସବୁ ଜିନିଷ ପୁଣି ହୁଏ, ପୁଣି ସେ ଓବେସିଟି ହୁଏ, ଯେହେତୁ ତାଙ୍କର ସେ ଯେଉଁ ଏଷ୍ଟ୍ରୋଜେନ୍ ପ୍ରୋଜେଷ୍ଟ୍ରନ୍ ହର୍ମୋନ୍ କମିଯାଏ, ତେଣୁ ମୋଟାପା ପୁଣି ପଳେଇ ଆସେ, ତେଣୁ ଏ ଜାଗାରେ ବି ଖାଦ୍ୟର ସଠିକ୍ ଉପଯୋଗ ହେଉଛି ନିତ୍ୟାନ୍ତ ଆବଶ୍ୟକ। ହାଇ ପ୍ରୋଟିନ୍ ଡାଏଟ୍ ନେବେ, ସବୁ ଖାଦ୍ୟ ମିଶେଇକିରି ଖାଇବେ, ଆମର ଯେଉଁ ପୁରାତନ ଜନିତ ଖାଦ୍ୟ ଆମେ ଯେମିତି ଖାଉଥିଲୁ ଫ୍ୟାମିଲି, ସେଇଟା ହେଉଛି ସବୁଠୁ ବଢ଼ିଆ ହୁଏ ଖାଇବା ପାଇଁ ସ୍ତ୍ରୀ ଲୋକମାନଙ୍କ ପାଇଁ, ସବୁ ପ୍ରକାର ଖାଦ୍ୟ।
1: ମାନେ ସାର, ଆମର ଥାଳିରେ କଲରଫୁଲ ଖାଦ୍ୟ ଦରକାର,
0: ଠିକ୍,
1: ବେଶୀ କରି ସାଲାଡ଼,
0: ସାଲାଡ଼ ସାଲାଡ଼ରେ ଫାଇବର ଆମାଉଣ୍ଟଟା ଅଧିକା ଅଛି, ତେଣୁ ଡାଇଜେସନ୍ ଟିକେ ଲେଟ୍ ହେବ ଆଉ ତାଙ୍କର କନ୍ଷ୍ଟିପେସନ୍ ହୋଇଛି।

0: ଏସବୁ ହେବିଟ୍ ଆଉ ରହିବ ନାହିଁ।
1: ଆଚ୍ଛା ସାର୍, ତ ସାର୍ ଗାଁରେ ରହୁଥିବା ମହିଳାମାନେ ସହରାଞ୍ଚଳ ମହିଳାମାନଙ୍କ ଅପେକ୍ଷା ସ୍ୱାସ୍ଥ୍ୟ ସଚେତନତା ତାଙ୍କର ଟିକେ କମ୍ ରହିଥାଏ, ସେମାନେ ତ ନିଜକୁ ମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ, ତ ଆପଣ ତାଙ୍କ ବିଷୟରେ କ'ଣ କହିବେ?
0: ସତ କଥା, ଯଦି ଗ୍ରାମରେ ଯେଉଁ ରହୁଥିବା ମହିଳା ସେମାନେ କର୍ମ ବ୍ୟସ୍ତ ପାଇଁ ହିଁ ନିଜ ଶରୀରକୁ ବେଶୀ ଧ୍ୟାନ ଦିଅନ୍ତିନି। ମୁଁ କହିବାକୁ ଚାହିଁବି, ଶରୀର ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ, ପରିବାର ସୁସ୍ଥ ରହିଲେ ଆମର ସୋସାଇଟି ସୁସ୍ଥ ରହିବ, ସୋସାଇଟି ସୁସ୍ଥ ରହିଲେ ପ୍ରାୟ ଦେଶ ସୁସ୍ଥ ରହିବ। ତେଣୁ ଏହାର ସୁସ୍ଥତା ଆରମ୍ଭ ହେଉଛି ମହିଳାମାନେ ନିଜର ସ୍ୱାସ୍ଥ୍ୟ ଯତ୍ନ ନେବେ, ତାଙ୍କ ପରିବାରର ଯତ୍ନ ନେବେ। ଯଦି ମହିଳାମାନେ ସଚେତନତା ହୋଇଯିବେ ତାହେଲେ ରୋଗ କମିଯିବ। ଏବେ ତ ଚାରିଆଡ଼େ ଚାଲିଲାଣି ନ୍ୟୁଟ୍ରିସନ୍ ପାଇଁ ସେପାରେଟ୍ କ୍ୟାମ୍ପ, ତେଣୁ ମହିଳାମାନଙ୍କୁ ମୋର ବି ଅନୁରୋଧ ରହିବ, ସେମାନେ ସେ କ୍ୟାମ୍ପ ଆଟେଣ୍ଡ କରନ୍ତୁ। କେଉଁ ପ୍ରକାର ଖାଦ୍ୟ ଖାଇବା ଦରକାର, କେଉଁଟା ନ ଖାଇବା ଦରକାର, ଆପଣମାନେ ନିଜେ ଜାଣିବେ, ନିଜ ପରିବାରରେ ଆପ୍ଲାଏ କରିବେ।
1: ତ ସାର୍, ଆମର ଏଇ କର୍ମଜୀବୀ ମହିଳାମାନେ ମଧ୍ୟ କାମ ବ୍ୟସ୍ତତାରେ ନିଜର ଖାଦ୍ୟକୁ ଅବହେଳା କରିଥାନ୍ତି, ତ ସେମାନେ କିପରି ଖାଦ୍ୟ ଖାଇବା ଦରକାର?
0: ମୁଁ କହିବାକୁ ଚାହେଁ ଆମର ମହିଳା ବର୍ଗଙ୍କୁ, ଦେଖନ୍ତୁ ଆମେ ଯେଉଁ ନିଜ କର୍ମ ବହୁଳତା ପାଇଁ ବହୁତ ସମୟରେ ଖାଦ୍ୟକୁ ସ୍କିପ୍ କରିଯାଉଛୁ। ଆମେ ସକାଳ ଜଳଖିଆ ନ ଖାଇକରି ଏକାବେଳେ 10 ବେଳେ ଖାଇବୁ, ପୁଣି 2 ବେଳେ 3 ବେଳେ ଏକାବେଳେ ଲଞ୍ଚ କରିବୁ, ଯାହାଫଳରେ କ'ଣ ହେଉଛି ଆମର ଯେଉଁ ଖାଦ୍ୟ ନଳୀ ଯେଉଁ ଅଭ୍ୟାସ ଅଛି ସେ ତାର ଏସିଡ୍ ସିକ୍ରେସନ୍ ଧୀରେ ଧୀରେ ଧୀରେ ଧୀରେ ବଢ଼ିଯାଉଛି। ବର୍ତ୍ତମାନ ଏସିଡ୍ ବା ଅମ୍ଳ ପିତ୍ତ ଜନିତ ଆପଣ ଯଦି ଦେଖିବେ ତାହେଲେ 60% ମହିଳା ଏଇଥିରୁ। ଆମେ ଯଦି ଠିକ୍ ଟାଇମ୍ରେ ଠିକ୍ ଖାଦ୍ୟ ଖାଇବୁ ତାହେଲେ ଆମକୁ କୌଣସି ରୋଗ ଆଟାକ୍ କରିପାରିବ ନାହିଁ। ତେଣୁ କର୍ମ କରନ୍ତୁ, କର୍ମ ତ ନିଶ୍ଚୟ ଦରକାର, କିନ୍ତୁ କର୍ମ ସାଙ୍ଗରେ ଶରୀରର ସୁରକ୍ଷା ଦେବା ହେଉଛି ଆମର ଧର୍ମ, ତେଣୁ କର୍ମ ସହିତ ଆମକୁ ଆମ ଧର୍ମ ବି ନିଭେଇବାକୁ ପଡ଼ିବ।
1: ଠିକ୍ ଅଛି ସାର୍, ବହୁତ ବଢ଼ିଆ କଥା। ତ ସାର୍, ମହିଳାମାନଙ୍କର କ'ଣ ସବୁ ଖାଦ୍ୟ ଖାଇଲେ ଚର୍ମଜନିତ ସମସ୍ୟା ଦୂର ହୋଇପାରିବ?
0: ବଢ଼ିଆ କ୍ୱେଶ୍ଚନ୍ ପଚାରିଲେ ମ୍ୟାଡ଼ାମ। ଆକ୍ଚୁଆଲି ମହିଳାମାନଙ୍କର ଚର୍ମର ସୁରକ୍ଷା ଦେବାଟା ବୋଧେ ସବୁଠାରୁ ପ୍ରଥମ କର୍ମ,
1: କାରଣ ସେମାନେ ସୌନ୍ଦର୍ଯ୍ୟକୁ ବେଶୀ
0: ଗୁରୁତ୍ୱ। ନିଶ୍ଚିତ ମ୍ୟାଡ଼ାମ, ତେଣୁ ବହୁତ ପ୍ରକାର ଏଇ ଯେଉଁ କହିଲେ କିଶୋରୀ ଅବସ୍ଥାରେ ଡ୍ରାଇନେସ୍ ହେଇଯାଏ, ସ୍କିନ୍ ଫାଟିବା, ସ୍କିନ୍ ରୋଗ, ଆଗେ ତ୍ୱଚାକୁ ସଂରକ୍ଷିତ କରିବା ହେଉଛି ଫାର୍ଷ୍ଟ କଥା। ବହୁତ ଗୁଡ଼ା ଭିଟାମିନ୍ର ଏଥିରେ ରୋଲ୍ ରହେ, ଆପଣ ଦେଖିଛନ୍ତି ଭିଟାମିନ୍ ସି ଆମେ କହୁଛୁ, ଭିଟାମିନ୍ ସିର ହାଇଏଷ୍ଟ ରୋଲ୍, ଭିଟାମିନ୍ ଏ, ବାୟୋଟିନ୍, ବହୁତ ପ୍ରକାର ଅଛି ମିନେରାଲ୍ସ, ଭିଟାମିନ୍ସ ଅଛି ଯେଉଁମାନଙ୍କର ଏଥିରେ ବହୁତ ରୋଲ୍ ରହେ। ଯେମିତି ଭିଟାମିନ୍ ସି କଥା କହିଲେ, ଆମେ ଭିଟାମିନ୍ ସି ଆମ ଚାରିପଟେ ଭର୍ତ୍ତି ହେଇଛି ଆମେ ଖାଉଛୁ। ଲେମ୍ବୁ ଯେତିକି ଖଟା ଜିନିଷ ଦେଖୁଛନ୍ତି, ସେ ଲେମ୍ବୁ ହଉ, କମଳା ହଉ, ପିଜୁଳି ହଉ, ଯେଉଁ ଜିନିଷ ସେଥିରେ ଭିଟାମିନ୍ ସି ଭରପୁର।
1: ଆଜ୍ଞା,
0: ଆପଣ ଭିଟାମିନ୍ ସି ପାଇବେ। ଭିଟାମିନ୍ ଏ କଥା କହିଲି ଯେ ସ୍କିନ୍ଟାକୁ ଠିକ୍ରେ ରଖୁଛି, ଭିଟାମିନ୍ ଏ ଆପଣ ଦେଖନ୍ତୁ ଗାଜର କୁହନ୍ତୁ, ଆମର ଘରେ ଘରେ ଭର୍ତ୍ତି, ଖାଇଲା ମାନେ ଭିଟାମିନ୍ ଏ ମିଳିବ। ସବୁ ପ୍ରକାର ନନଭେଜ୍ରେ ବାୟୋଟିନ୍ ଭର୍ତ୍ତି ଅଛି, ଯେତି ଲେଣ୍ଟିଲ୍ସ ଅଛି ଆମେ ସେଗୁଡ଼ାକୁ ପାଇବୁ। ତେଣୁ ସ୍କିନ୍ର ଆମକୁ ସଂରକ୍ଷିତ କରିବା ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଖାଦ୍ୟକୁ ଚିହ୍ନିବା, କେଉଁ ଖାଦ୍ୟ ଖାଇଲେ ଆମ ସ୍କିନ୍ ଠିକ୍ ରହିବ, ମଏଶ୍ଚରାଇଜିଂ ହେଇକି ରହିବ, ସନ୍ର ଯେଉଁ ରେଡିଏସନ୍ ଅଲ୍ଟ୍ରାଭାୟୋଲେଟ୍ ରେକୁ କିଏ ନଷ୍ଟ କରିପାରିବ, ଏଗୁଡ଼ା ଆମେ ଜାଣିବା ଦରକାର। ଆଉ ସବୁ ଝିଅମାନଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଜାଣନ୍ତୁ ଯେ ମୋ ସ୍କିନ୍ କେଉଁ କେଉଁ ଖାଦ୍ୟ ଖାଇଲେ ଠିକ୍ ରହିବ, ସେମାନେ ନିଜେ ଜାଣିବା ଦରକାର, କ'ଣ କ'ଣ ଖାଦ୍ୟ ଖାଇଲେ ମୋ ସ୍କିନ୍ ଖରାପ ହେବ ତାକୁ ବି ଜାଣିବା ଦରକାର।
1: ତ ସାର୍, ପରିଶେଷରେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିଥିବା ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ଉପଦେଶ ଦେବାକୁ ଚାହିଁବେ?
0: ମ୍ୟାଡ଼ାମ, ମୁଁ ମୋ ଶ୍ରୋତା ଭଉଣୀମାନଙ୍କୁ ଏତିକି କହିବାକୁ ଚାହିଁବି ଯେ କର୍ମ ସହିତ ନିଜ ଶରୀରକୁ ରକ୍ଷା କରିବା ହେଉଛି ଆମର ଧର୍ମ।
1: ଆଜ୍ଞା,
0: ମହିଳାମାନଙ୍କୁ ମୋର ନିବେଦନ ଯେ ସେମାନେ ତାଙ୍କ ଖାଦ୍ୟଟା ନିଜେ ଠିକ୍ରେ ଖାଆନ୍ତୁ, ନିଜ ପରିବାରକୁ ଠିକ୍ରେ ଖୁଆନ୍ତୁ, ଯାହାଫଳରେ କି ଶରୀର ସମସ୍ତଙ୍କର ସୁସ୍ଥ ରହିବ, ଆଉ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ସମାଜର ଲକ୍ଷଣ।
1: ନିଶ୍ଚିତ ଭାବେ। ତ ସାର୍, ଆପଣଙ୍କର ବ୍ୟସ୍ତବହୁଳ ସମୟରୁ କିଛି ସମୟ ବାହାର କରି ଆମର ଷ୍ଟୁଡିଓକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ସୁନ୍ଦର ଭାବରେ ଆମର ମହିଳାମାନଙ୍କ ପାଇଁ ସନ୍ତୁଳିତ ଆହାର ଉପରେ ପୁରା ବିଶେଷ ଭାବରେ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡ଼ାମ, ଆଉ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ବି ମଧ୍ୟ ମୋ ତରଫରୁ ଧନ୍ୟବାଦ ଏବଂ ନମସ୍କାର।
1: ନମସ୍କାର ସାର୍।
0: ନମସ୍କାର ମ୍ୟାଡ଼ାମ।

0: ତେବେ ଭଉଣୀମାନେ, ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ଆଲୋଚନା ମହିଳାମାନଙ୍କ ପାଇଁ ସନ୍ତୁଳିତ ଆହାର, ଏ ବିଷୟରେ ଆଲୋଚନା କଲେ ଡାକ୍ତର ସୀମାଦ୍ରୀ ଭୂଷଣ ନାୟକ। ତେବେ ଆରତୀ,
1: ହଁ ସାର୍,
0: ଆଜି ତ ସମୟ ହେଇଯାଇଛି,
1: ହଁ
0: କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡ଼ିବ।
1: ନିହାତି ଭାବେ।
0: ତାହେଲେ ଭଉଣୀମାନଙ୍କ ଠାରୁ ଅନେକ ଗୁଡ଼ିଏ ମତାମତର ଆଶା ରଖି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଆଶା ଜ୍ୟୋତି ତ୍ରିପାଠୀ,
1: ଆଉ ମୁଁ ଆରତୀ ପ୍ରିୟଦର୍ଶିନୀ,
0: ନମସ୍କାର।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ମରାମତି କାର୍ଯ୍ୟ ପାଇଁ କିଛି ସମୟ ଆମର କାର୍ଯ୍ୟକ୍ରମ ପ୍ରସାରଣ ବ୍ୟାଘାତ ହେବ, ତେଣୁ ଆମେ ଦୁଃଖିତ।

ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ, ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରିଶିଳ୍ପ ମନ୍ତ୍ରୀ, ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି। ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି। ଇସଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି। ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ ଇଫ୍ତିଖାର ଅହମ୍ମଦଙ୍କ କାଶ୍ମୀର ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ପଷ୍ଟ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସମାନ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ନେତା ରାଜନୈତିକ, ଜାହାଜ ନିର୍ମାଣ, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।

ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍ପାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍ପାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2018 ମସିହାରୁ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍ପାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍ପାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଇସ୍ପାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 ମସିହା ଜୁନ୍ 24 ତାରିଖରେ ପାସପୋର୍ଟ ଆଇନ ପ୍ରଣୟନ ସ୍ମୃତିରେ ଆଜି ପାସପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସପୋର୍ଟ ସେବା ପହଞ୍ଚିପାରୁଛି। ଇ ପାସପୋର୍ଟ ଏବଂ ପାସପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ, ଡିଜିଟାଲ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ର ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ୍ UNDP ଇଣ୍ଡିଆ

0: ଏବଂ ସିଟି ଫାଉଣ୍ଡେସନ ଦ୍ୱାରା ଅଟଳ ଇନୋଭେସନ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24 ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: This is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today. India strongly objected to Pakistan raising the Kashmir issue at a United Nations forum, accusing Islamabad of politicizing the platform, also slammed it for misusing its position as co-chair instead of being unbiased as behooves the position. The remarks were made by India's permanent representative to the UN in New York, P. Harish, in response to comments by Pakistan's permanent representative, Asim Iftikhar Ahmed. Responding to Pakistan's intervention, Mr. Harish criticized the conduct of the co-chair and reiterated India's long-standing position on Jammu and Kashmir.
2: I also refer to the unwarranted remarks made by the representative of Pakistan. It is incredible that a co-chair expected to be balanced and unbiased in conduct has chosen to politicize this forum. I would only like to stress for brevity of time that the Union Territory of Jammu and Kashmir is a matter strictly internal to India. It has always been, is and will remain so.
1: The Indian envoy also spoke about the ongoing review of the UN mandates under the UN 80 framework, which aims to improve efficiency across the organization. The Indian Embassy in Tehran has issued a revised advisory for Indian nationals in view of the improving security situation in the country. In light of recent positive developments and the improvement in the overall situation, the embassy advised Indian nationals to contemplate about traveling to Iran. According to the advisory, Indian nationals advised to continue to avoid all non-essential travel to Iran until further notice. The embassy

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦ।

0: ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ସମୟରେ ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି।
1: आज समुद्री सुरक्षा पारंपरिक आईन व्यवस्था की चुनौतियां से कहीं आगे तक संप्रसारित हुई है। इसमें क्रिटिकल इंफ्रास्ट्रक्चर की सुरक्षा, मैरिटाइम डोमेन अवेयरनेस, साइबर रेजिलियंस, पर्यावरण की सुरक्षा, डिजास्टर मैनेजमेंट, सर्च एंड रेस्क्यू, समुद्री संसाधनों का उपयोग और तटीय समुदाय की सक्रिय भागीदारी शामिल है। इन चुनौतियों से निपटने के लिए सभी स्टेक होल्डर्स को शामिल करना आज का दिन में बहुत जरूरी है। इससे हम एक समन्वित और एकीकृत दृष्टिकोण का विकास करते हुए आगे बढ़ सकते हैं। समुद्री परिदृश्य में ओडिशा का एक अनोखा स्थान है।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର, ଆକ୍ଟ ଇଷ୍ଟ ପଲିସି, ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୈତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ ଗତ 12 ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3 କୋଟି 64 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ 3 ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ 30 ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲୋଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଢ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖେଳଖବର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 37ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର ମାସ 19ରୁ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026ରେ ଭାଗ ନେବାର ସୁଯୋଗ ପାଇବେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସନ୍ଧ୍ୟା 5ଟା। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ସନ୍ଧ୍ୟା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଅଫିସରୀ ଇନ୍ସପେକ୍ଟର ଏହି ଜବ୍ ପାଇଁ ଯୋଗ୍ୟତା BFSC ବା ବ୍ୟାଚଲର୍ ଇନ୍ ଫିସରି ସାଇନ୍ସ ଆବଶ୍ୟକ ବୟସ 21 ରୁ 38 ବର୍ଷ ଏହାର ମୁଖ୍ୟ କାର୍ଯ୍ୟ ଜଳୀୟ ଜୀବର ସର୍ବେକ୍ଷଣ ମତ୍ସ୍ୟ ମୃତ୍ୟୁହାର ତଦନ୍ତ ଫିସରି ଅଫିସର ବା ମତ୍ସ୍ୟ ଅଧିକାରୀ ଏହା ପାଇଁ ଆବଶ୍ୟକ ଯୋଗ୍ୟତା ବୟସ 21 ରୁ 38 ଓ ଶିକ୍ଷାଗତ ଯୋଗ୍ୟତା ପାଇଁ ବ୍ୟାଚଲର୍ ଇନ୍ ଫିସରି ସାଇନ୍ସ ଆବଶ୍ୟକ ଏହି ଅଫିସରଙ୍କ କାର୍ଯ୍ୟ ରହିଛି ମତ୍ସ୍ୟଚାଷ ବିକାଶ ସ୍ଥାୟୀ ଅଭ୍ୟାସ ତଥ୍ୟ ସଂଗ୍ରହ ଜନସଚେତନତା କରିବା
1: ଆସିଷ୍ଟାଣ୍ଟ ପ୍ରଫେସର

0: ସହକାରୀ ଅଧ୍ୟାପକ ଯୋଗ୍ୟତା MFSC ସହ ନେଟ୍ ସେଟ୍ ବା PhD ର ଆବଶ୍ୟକ। ଫିସରି ଆସିଷ୍ଟାଣ୍ଟ ଏକ୍ସଟେନସନ ଅଫିସର ମତ୍ସ୍ୟ ସହାୟକ ସମ୍ପ୍ରସାରଣ ଅଧିକାରୀ ଯୋଗ୍ୟତା 21-38। ଶିକ୍ଷାଗତ ଯୋଗ୍ୟତା BFSC ର ଆବଶ୍ୟକ।
1: ମତ୍ସ୍ୟଜୀବ ବିଜ୍ଞାନୀ ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ବ୍ୟାଚଲର୍ ଇନ୍ ଫିସରି ସାଇନ୍ସ ବା ମାଷ୍ଟର ଡିଗ୍ରୀ ଇନ୍ ଫିଲ୍ଡ ଅଫ୍ ବାୟୋଲୋଜି ବା ଲିମ୍ନୋଲୋଜି। ଶ୍ରୋତାବନ୍ଧୁ, ଏଇ ତ ଥିଲା ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ। ଆସନ୍ତୁ ଜାଣିବା ପ୍ରାଇଭେଟ୍ ବା ବେସରକାରୀ କ୍ଷେତ୍ରରେ ରହିଥିବା ନିଯୁକ୍ତିମାନେ। ଏହା ମଧ୍ୟରେ ମତ୍ସ୍ୟ ହେଚାରୀ କାରିଗର, ଏହା ପାଇଁ ଆପଣ ଫିସରି ସାଇନ୍ସରେ ବ୍ୟାଚଲର୍ ଡିଗ୍ରୀ ମାଷ୍ଟର୍ ଇନ୍ ଫିସରି ସାଇନ୍ସରେ କରିଥିଲେ ଆବେଦନ କରିପାରିବେ।
0: ଏଗ୍ରିକଲଚର ଫାର୍ମ, ଜଳକୃଷି ଫାର୍ମ, ବହୁତ ଗୁଡ଼ାଏ ପ୍ରାଇଭେଟ୍ କମ୍ପାନୀ ମତ୍ସ୍ୟ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ। ଫିସରୀ ରିଲେଟେଡ୍ ଇକ୍ୟୁପମେଣ୍ଟ ଆଣ୍ଡ ସର୍ଭିସେସ୍, ମତ୍ସ୍ୟ ସମ୍ପତ୍ତିର ଉପକରଣ, ଏହି ନିଯୁକ୍ତି ବିଭିନ୍ନ କ୍ଷେତ୍ରରେ ବେସରକାରୀ କ୍ଷେତ୍ର ଏବଂ ସେବା ସୁଯୋଗ ଦେଇଥାଏ। ଯେଉଁମାନେ BFSC ବା MFSC କରିଥିବେ ଏହି ନିଯୁକ୍ତିର ସୁଯୋଗ ପାଇପାରିବେ।
1: ତେବେ ଶ୍ରୋତାବନ୍ଧୁ, ଏହିପରି ଯେଉଁମାନେ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ପାଠ ପଢ଼ି ନିଜର କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସୁଯୋଗ ରହିଛି। ଆପଣମାନେ ଯଦି ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ମତ୍ସ୍ୟ ବିଜ୍ଞାନ ଅଧ୍ୟୟନରେ ନିଜର ଭବିଷ୍ୟତକୁ ଆଗକୁ ନେଇପାରିବେ ବା ବିକାଶ କରିପାରିବେ।
0: ତେବେ ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଆହୁରି ମଧ୍ୟ ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ନମ୍ବରଟି ଆଉ ଥରେ କହି ରଖୁଛୁ, 8114659464। ଆମକୁ ଇମେଲ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ମେଲ୍ ଆଇଡ଼ିଟି ହେଲା airbalangir@gmail.com।
0: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ। ନମସ୍କାର।

ସୁଭାଶିଷ ମହାକୁଡ଼ଙ୍କ କଣ୍ଠରେ ଶୁଣୁଥିଲେ ଏଇ ଗୀତଟି ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏଥର ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

ସନ୍ଧ୍ୟା 6:10 ପ୍ରଚାର କରିବୁ ଓଡ଼ିଆ ଭକ୍ତି ଗୀତ। 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ଉଜ୍ଜଳ ଆମ ଦେଶ ଏହି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ପରେ ପରେ 6:40 ଶୁଣିପାରିବେ ସମ୍ବାଦ ଏବଂ ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତଖୋଲା ପ୍ରଚାର କରିବୁ 7:30। ଏଥିରେ ଆଜି ବର୍ଷାଦିନେ ପ୍ରାଣୀମାନଙ୍କର ପ୍ରାଣୀ ସମ୍ପଦର ରକ୍ଷଣାବେକ୍ଷଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡାଙ୍କ ସହ ଆଲୋଚନା ଏବଂ ଅଗ୍ରଣୀ ଚାଷୀ ସୁଜ୍ଞାନ ମିଶ୍ରଙ୍କ ସହ କିଛି କଥାବାର୍ତ୍ତା ରହିଛି। 8:00 ରଖିଛୁ ହିନ୍ଦୀ ସୁଗମ ସଙ୍ଗୀତ। 8:15 ତୁଳସୀ ରାମାୟଣ। ପରେ ପରେ ଶୁଣିପାରିବେ ହିନ୍ଦୀ ଭକ୍ତି ଗୀତ। ଶ୍ରୋତାବନ୍ଧୁ, ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ହିନ୍ଦୀ କଥାଚିତ୍ର ଗୀତ 8:30 ଏବଂ 8:45 ହିନ୍ଦୀରେ ସମ୍ବାଦ ତଥା 9:00 ଶୁଣିପାରିବେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ। 10:00 ରଖିଛୁ ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏଥିରେ ଆଜି ଶୁଣିବା ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଏବଂ ଏହି କାର୍ଯ୍ୟକ୍ରମ ପରେ ପରେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ସହ ଆଜିର ଅଧିବେଶନକୁ ଶେଷ କରିବୁ।

0: ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ସକାଳ 6:05 ଭକ୍ତିଗୀତ ଭରା କାର୍ଯ୍ୟକ୍ରମ ଆରାଧନା। 6:30 ଆଜିର ଭାବନା। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:10। 7:35 ରହିଛି କାର୍ଯ୍ୟକ୍ରମ ଚାଷର ହାଲ। ସକାଳ 7:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। ଶ୍ରୋତବନ୍ଧୁ, ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ହିନ୍ଦୀ କଥାଚିତ୍ର ଗୀତ ସକାଳ 8:30 ଏବଂ 8:45 ଓଡ଼ିଆ କଥାଚିତ୍ର ଗୀତ। ଏହା ପରେ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଦିନ 11:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଓଡ଼ିଆ ଲଘୁ ସଙ୍ଗୀତ ପ୍ରଚାର କରିବୁ ଦିନ 12:00। 12:30 ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏ ଥିଲା ଆମ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡ଼ି ହେଲା SDAIR ବଲାଙ୍ଗୀର@gmail.com।

ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ଛଡ଼ା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତି ଗୀତ। କଣ୍ଠଉ ସଙ୍ଗୀତ ଅରବିନ୍ଦ ମୁଦୁଲି, ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ନିଜ ରଚନା।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

ଏକ ସ୍ୱଚ୍ଛ ପରିବେଶ କେବଳ ଆମ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଆମ ମନକୁ ମଧ୍ୟ ପ୍ରଫୁଲ୍ଲିତ ରଖିଥାଏ। ଆମ ଦେଶରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ାଇବା ପାଇଁ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ଆମକୁ ନିଜ ଘର, ବିଦ୍ୟାଳୟ, ଗାଁ ଓ ସହରକୁ ପରିଷ୍କାର ରଖିବା ପାଇଁ ପ୍ରେରଣା ଦେଇଥାଏ। ଯେତେବେଳେ ଆମେ ଚାରିପାଖ ସଫା ସୁତୁରା ରଖୁ, ସେତେବେଳେ ବିଭିନ୍ନ ରୋଗର ସଂକ୍ରମଣ କମିଯାଏ ଏବଂ ଲୋକମାନେ ସୁସ୍ଥ ଜୀବନ ବିତେଇ ପାରନ୍ତି। ସ୍ୱଚ୍ଛ ପରିବେଶ ଆମ ଭବିଷ୍ୟତକୁ ଉଜ୍ଜଳ କରିଥାଏ। ଆଜିର ଶିଶୁମାନେ ଆସନ୍ତାକାଲିର ନାଗରିକ। ଯଦି ସେମାନେ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ବଢ଼ିବେ, ତେବେ ସେମାନେ ଶାରୀରିକ ଓ ମାନସିକ ଭାବରେ ସୁଦୃଢ଼ ହେବେ। ଏହା ଦେଶର ବିକାଶ ଓ ପ୍ରଗତିକୁ ମଧ୍ୟ ତ୍ୱରାନ୍ୱିତ କରିବ। ହଁ ଶ୍ରୋତା ବନ୍ଧୁ, ପରିବେଶ ପ୍ରଦୂଷଣ ଆଜି ବିଶ୍ୱର ଏକ ବଡ଼ ସମସ୍ୟା। ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ଅଳିଆ ଆବର୍ଜନାର ଅବ୍ୟବସ୍ଥିତ ପରିଚାଳନା ଏବଂ ଅସ୍ୱଚ୍ଛତା ଆମ ପ୍ରକୃତିକୁ କ୍ଷତି ପହଞ୍ଚାଉଛି। ତେଣୁ ଆମେ ସମସ୍ତେ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପ ନେବା। ଆମର ଏହି ଛୋଟ ଛୋଟ ପଦକ୍ଷେପ ଆଗାମୀ ଦିନରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ଯଦି ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜର ଦାୟିତ୍ୱ ବୋଲି ଭାବନ୍ତି, ତେବେ ଯାଇ ଆମ ଦେଶ ଆହୁରି ସୁନ୍ଦର ଏବଂ ସମୃଦ୍ଧ ହୋଇପାରିବ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଗଢ଼ିବା ଏବଂ ଏକ ସୁନ୍ଦର, ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ କାମ କରିବା।

କରିବା ନାହିଁ, ପ୍ଲାଷ୍ଟିକ ବ୍ୟବହାର କମାଇ ଦେବା, କପଡ଼ା ବ୍ୟାଗ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡିକରେ କୁଢ କୁଢ ଅଇଳା ଗଦା ହୋଇପଡେ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡେ। ପୂଜା ପାର୍ବଣ ଅବସରରେ ବିଗ୍ରହ ମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକେଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ, ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟୁ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏହି ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢିବାର ସଂକଳ୍ପ ନେବା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହ

0: ପ୍ରତିଯୋଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋତ୍ସାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ 2-ଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି।

0: ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥି, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ ମାସ 31 ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ଉର୍ଦ୍ଧ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ 24 ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତଲାଠାରେ 58 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା

0: ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି ଅତି ସାମାନ୍ୟ ପ୍ରକ୍ରିୟାଗତ ଭୁଲକୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରୁଥିଲେ, ଏପରିକି ଅତି ସାମାନ୍ୟ ଭୁଲର ପରିମାଣ ସ୍ୱରୂପ ମଧ୍ୟ ନାଗରିକ ତଥା ବ୍ୟବସାୟୀଙ୍କୁ ଫୌଜଦାରୀ ଦଣ୍ଡର ସମ୍ମୁଖୀନ ହେବାକୁ ପଡୁଥିଲା। ବହୁ ପୁରାତନ ନିୟାମକ ବ୍ୟବସ୍ଥା ଆଧାରରେ ଆଇନରେ ଏଭଳି ପ୍ରାବଧାନ ରହିଥିଲା। ଏହି ଆଇନଗୁଡ଼ିକୁ ସନ୍ତୁଳିତ କରିବା ଏବଂ କାର୍ଯ୍ୟାନ୍ୱୟନକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଜନବିଶ୍ୱାସ ସଂଶୋଧନ ଆଇନ 2023 କାର୍ଯ୍ୟକାରୀ କରିଥିଲେ। ପୂର୍ବରୁ ଥିବା ବ୍ୟବସ୍ଥାଗୁଡ଼ିକର ବ୍ୟାପକ ସମୀକ୍ଷା ଏବଂ ବିଚାର ବିମର୍ଶ ପରେ ଏହି ଆଇନ ପ୍ରସ୍ତୁତ ହୋଇଥିଲା। ଏଥିରେ ମୁଖ୍ୟତଃ କେନ୍ଦ୍ରୀୟ ଆଇନଗୁଡ଼ିକରେ ଥିବା ସାମାନ୍ୟ ଅପରାଧ ପାଇଁ ଫୌଜଦାରୀ ଦଣ୍ଡବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା। ଏବେକାର ସଂଶୋଧନ 2026 ମାଧ୍ୟମରେ ଏ କ୍ଷେତ୍ରରେ ସଂସ୍କାରକୁ ଅଧିକ ବ୍ୟାପକ କରାଯାଇଛି। ସାମାନ୍ୟ ଉଲ୍ଲଂଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି। ଏହି ସଂଶୋଧିତ ବିଲ୍ 4 ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ, ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା, ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା। ପ୍ରଥମ ଥର ପାଇଁ ସାମାନ୍ୟ ଭୁଲ୍ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ, ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ। କୌଣସି ଉଲ୍ଲଂଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି। ମନୋନୀତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତ୍ୱରିତ ସମାଧାନର ବ୍ୟବସ୍ଥା ରହିଛି, ଫଳରେ କୋର୍ଟଗୁଡ଼ିକ ଉପରେ କାର୍ଯ୍ୟଭାର ହ୍ରାସ ପାଇବା ସହିତ ଏହା ଦ୍ରୁତ, ସ୍ୱଚ୍ଛ ତଥା ସନ୍ତୁଳିତ ସମାଧାନକୁ ପ୍ରୋତ୍ସାହନ ପ୍ରଦାନ କରିପାରିବ। ଦଣ୍ଡ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ, ପ୍ରାସଙ୍ଗିକ ଏବଂ ପ୍ରତିକ୍ରିୟାଶୀଳ କରିବାରେ ଏହି ସଂଶୋଧନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜନବିଶ୍ୱାସ ସଂଶୋଧନ ଆଇନରେ ରହିଥିବା କେତେକ ପ୍ରସ୍ତାବ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ। ଗୋଟିଏ ବୈଧ ଡ୍ରାଇଭିଂ ଲାଇସେନ୍ସର ସମୟସୀମା ଶେଷ ହେବା ପରେ ଗାଡ଼ି ଚାଳକ ଦଣ୍ଡବିଧି ଆଇନ ପରିସର ମଧ୍ୟକୁ ଆସିଥାଏ, କିନ୍ତୁ ଏହି ସଂଶୋଧନ ଫଳରେ ସମୟସୀମା ଶେଷ ହେବା ପରେ ଲାଇସେନ୍ସର ନବୀକରଣ ପାଇଁ ଚାଳକଙ୍କ ପାଖରେ ଅତିରିକ୍ତ 30 ଦିନର ମହଲତ ରହିବ। ଏହି ସମୟସୀମା ମଧ୍ୟରେ ଲାଇସେନ୍ସଟି ବୈଧ ରହିବା ସହିତ ନବୀକରଣକୁ ପ୍ରୋତ୍ସାହନ ପ୍ରଦାନ କରିବ। ସେହିଭଳି ରେଳବାଇ ଆଇନ 1998 ଅଧୀନରେ ଅନ୍ୟ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସ୍ଥାନ ଖାଲି କରିବାକୁ ମନା କରିବା ଫୌଜଦାରୀ ଦଣ୍ଡବିଧି ମଧ୍ୟରେ ଆସୁଥିଲା। ଏବେ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ସହ ଏହାର ସମାଧାନ ପ୍ରସ୍ତାବ ରହିଛି, ଫଳରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପ୍ରତି ବଦଳରେ ପ୍ରଶାସନିକ ଭାବରେ ଏହାର ସମାଧାନ ହୋଇପାରିବ। ଡାକ୍ତରଖାନା ପଞ୍ଜୀକରଣ ଆଇନ 2010 କେତେକ ସାମାନ୍ୟ ତ୍ରୁଟି ପାଇଁ ମଧ୍ୟ ଅନୁଷ୍ଠାନକୁ ଫୌଜଦାରୀ ମାମଲାରେ ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ସେହିସବୁ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ଦେୱାନୀ ଦଣ୍ଡ ପ୍ରଦାନର ପ୍ରସ୍ତାବ ରହିଛି, ଫଳରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏଭଳି ପରିସ୍ଥିତିକୁ ସହଜ ଉପାୟରେ ମୁକାବିଲା କରିବା ସହିତ ସେବା ପ୍ରଦାନରେ ଅଧିକ ପ୍ରୋତ୍ସାହିତ ହେବେ। କୋର୍ଟ ଫି ଆଇନ 1870 ଅନୁଯାୟୀ ଅନଧିକୃତ ଭାବେ ଷ୍ଟାମ୍ପ ପେପରର ବିକ୍ରୟ ପାଇଁ ଜରିମାନା ସହିତ 6 ମାସର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଥିଲା, ତେବେ ବର୍ତ୍ତମାନର ସଂଶୋଧନ ଦ୍ୱାରା ଏହାକୁ କେବଳ ଆର୍ଥିକ ଦଣ୍ଡରେ ପରିବର୍ତ୍ତିତ କରାଯାଇଛି। ଏଭଳି ଭାବେ ସମୀକ୍ଷା କଲେ ସାମାନ୍ୟ ଅପରାଧଗୁଡ଼ିକ କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ, ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ। ଜନବିଶ୍ୱାସ ସଂଶୋଧନ ବିଲ୍ 2026 23 ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79 କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି। 717 ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବା ବେଳେ ଜୀବନଧାରଣ ସହଜତାରେ ଉନ୍ନତି ପାଇଁ 67 ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଦୌଡ଼କୁଦ ପ୍ରତିଯୋଗିତା 2026 ମୂଲ ହୋଇଛେ। 28 ତାରିଖ ତକ ହେବାରକେ ଥିବାରି ପ୍ରତିଯୋଗିତାଟି 27 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ଖେଳାଳି ଭାଗ ନେଇଛନ୍। ଏଥି ମୋଟ 45 ବର୍ଗଥି ପ୍ରତିଯୋଗିତା ହେବା। କୃତି ପ୍ରତିଯୋଗୀମାନେ ଆଇବା ସେପ୍ଟେମ୍ବର ମାସର 19 ତାରିଖରୁ ଅକ୍ଟୋବର 4 ତାରିଖ ତକ ଜାପାନ ହେବାରକେ ଥିବାର ଏସିଆନ୍ ଗେମ୍ସ 2026 ଭାଗ ନେବାର ସୁଯୋଗ ପାଇବେ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କେଲ୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ ପରିଚୟ ବାବଦେ ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। ଏହାଦେ କେତେଟା ଛୋଟ ଛୋଟ ଖବର। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ବାରକୋଟ ବ୍ଲକର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାର 99.92% ପରିଗଣନା ଫର୍ମ ବଣ୍ଟାଯାଇଛି। ବରଗଡ଼ ପୌର ପରିଷଦ ତରଫ ବିଜୁ ପଟ୍ଟନାୟକ ଟାଉନ୍ହଲ୍ଠାରେ ସହରାଞ୍ଚଳ ଜନସମ୍ପର୍କ ଆଉ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆଉ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦେ ଲୋକଙ୍କୁ ଜଣାଇ ଦିଆଯାଇଥିଲା। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କ ସଫଳତା ବାବଦେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ 147 କୋଟିରୁ ଅଧିକ ଟଙ୍କାର ସୁଧ ଫେରାଇଲେ ରାଜ୍ୟ ସରକାର। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆସ୍ଥାନୁ ମୂଳ ହେଲା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଭୁଶୁଡ଼ି ପଡ଼ିବାରୁ ତିନି ଶ୍ରମିକଙ୍କ ମୃତ୍ୟୁ ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜେମିସନ୍ ଗ୍ରୀନ୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି

ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସାଡର ଗ୍ରୀନ୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସାଡର ଗ୍ରୀନ୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷ କରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ ଦ୍ୱାଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର 60 ବିଲିୟନ ଡଲାର ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ, ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ ଏନ୍ଏଚ୍ଏଆଇର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ 595ଟି ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଏନ୍ଏଚ୍ଏଆଇ କାର୍ଯ୍ୟ କରୁଛି। ଏଥିଲାଗି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି ଏନ୍ଏଚ୍ଏଆଇ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଙ୍ଗ୍ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ପୁଲିସ, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ 99 ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୈତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ

0: ବିଭାଗ ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ୟୁଏଇର ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ ମହମ୍ମଦ ଇବ୍ରାହିମ ଅଲମାର ଜୁକି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା ତିନି ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରି ଗୁଏସ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମିୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବି'ରେ ଆଜି କାନାଡ଼ାର ଭ୍ୟାଙ୍କୁଭର୍ଠାରେ କାନାଡ଼ା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ପରାସ୍ତ କରିଛି। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ବୌଦ୍ଧ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ବୌଦ୍ଧ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୌଦ୍ଧ ଗସ୍ତରେ ଆସି ଜିଲ୍ଲାର ବିକାଶ ଚିତ୍ର ଉପସ୍ଥାପନ କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ନୂତନ ମଡେଲ ବସ୍ଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିସହ 26 ସଡ଼କ ଓ 12 ସେତୁ ନିର୍ମାଣ କରାଯାଇଛି। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ହଜାର ହଜାର ଚାଷୀ ଉପକୃତ ହୋଇଥିବା ବେଳେ ଗତ ଖରିଫ ଋତୁରେ 20,72,000 କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସେ ସୂଚନା ଦେଇଥିଲେ।
3: ଆମେ ବିକାଶର ବିଭିନ୍ନ ମାଇଲ ଖୁଣ୍ଟକୁ

0: ଛୁଇଁଛୁ। ସେ କରୋନା ସମୟର ସମସ୍ତଙ୍କୁ ଟିକା ଦେଇକରି ବିଶ୍ୱବନ୍ଧୁ ହେବା ଠାରୁ ଆରମ୍ଭ କରିକିରି ଏଆଇ ସମିଟ୍ ହେବା ଭାରତରେ, ଏବଂ ଯେଉଁଭଳି ଭାବେ ତୈଳ ସଙ୍କଟ ସମୟରେ ମଧ୍ୟ ଷ୍ଟ୍ରାଟାଜିକାଲି ମ୍ୟାନେଜ୍ କରିବା ନରେନ୍ଦ୍ର ମୋଦିଙ୍କ ଯେଉଁ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ, ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀତି ଯୋଗୁଁ ତାଙ୍କର ଚାରିବର୍ଗ ଅନ୍ନଦାତା ଗରିବ ମହିଳା ଯୁବକର ବିକାଶରେ ଦେଶର ବିକାଶ ସେ ଅନୁଯାୟୀ ତାକୁ ଆଖି ଆଗରେ ରଖିକିରି ଯେଉଁଭଳି ଭାବେ ଯୋଜନା ପ୍ରଣୟନ କରୁଛନ୍ତି, କାର୍ଯ୍ୟାନ୍ୱୟନ କରୁଛନ୍ତି, ତାର ସଫଳତାର ମୁଁ କଥା ରଖିବାକୁ ଆସିଥିଲି ବୌଦ୍ଧ ଜିଲ୍ଲାରେ। ଏବଂ ବୌଦ୍ଧ ଜିଲ୍ଲାରେ ଯେଉଁଭଳି ଭାବେ ମଧ୍ୟ ବିକାଶ ମଧ୍ୟ ଛୁଇଁଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁଭଳି ଭାବେ 138 କୋଟି ଟଙ୍କା ବ୍ୟୟରେ ହୋଇଥିବା ଆମେ ଆଉ ଅଳ୍ପ ଦିନ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିବୁ, ଏବଂ ଜିଲ୍ଲାରେ IDSP କାର୍ଯ୍ୟକ୍ରମରେ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଭାରତରେ ପ୍ରଥମ ହେବା, ଏ ଗୋଟେ ଗୌରବର କଥା ଅଛି। ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଇ ମାସଠାରୁ 114,000 ଲୋକଙ୍କୁ ମାସକୁ 10 କିଲୋ ଚାଉଳ ଦେବେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ, ଗରିବ କଲ୍ୟାଣ ଯୋଜନା, ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନବୀୟ ସମାବେଶୀ ବିକାଶର ଗୋଟେ ଉଦାହରଣ। ଏବଂ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭାରତବର୍ଷରେ ଯେମିତି ଛୁଇଁଛି, ଗ୍ରୋଥ୍ ଇଞ୍ଜିନ୍ ରୂପେ ଉଭା ହେଇଛି, ସେଭଳି ଭାବେ ବୌଦ୍ଧ ଜିଲ୍ଲା ମଧ୍ୟ ବିକାଶ ରାସ୍ତାରେ ଚାଲିଛି।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଷ୍ଟାଡିୟମରେ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗଗୁରୁ ଦେବାଶିଷ ପୁରୋହିତ ଯୋଗାଭ୍ୟାସ କରିବା ସହ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ। ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ରଥଯାତ୍ରା July 16 ଏବଂ ବାହୁଡ଼ା ଯାତ୍ରା July 24 ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ରଥ ମରାମତି, ଦେବନୀତି, ଆଇନ ଶୃଙ୍ଖଳା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆଲୋକୀକରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଏବଂ ଶିଶୁ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ପୁନର୍ବାସ ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28 ବିଭାଗରେ ମୋଟ 153 ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଏବଂ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଏଥର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ ଖୋଲା।

ଭୂତାଣୁ ଜନିତ ରୋଗ ଏଇଟା କ'ଣ କି 2.5 ଦିନ ପରେ ଯେତେବେଳେ ଧର ଆଗରୁ ଯଦି ଆମର ଗୋରୁଟି ସୁସ୍ଥ ସବଳ ଅଛି ତାର ପ୍ରତିଷେଧକ ବ୍ୟବସ୍ଥା ଠିକ ଅଛି ତାହେଲେ କଣ ହବ ନା ତାକୁ 2.5 ଦିନରେ କମିଯିବ। କିନ୍ତୁ ଯୋଉ ଆମର ଯୋଉ ଦୁହାଳିଆ ଗାରି ଯୋଉ ଉନ୍ନତ ଗୋରୁ ଗାଈ ମାନେ ଅଛନ୍ତି ଛେଳି ମେଣ୍ଢି ମାନେ ଅଛନ୍ତି ତାଙ୍କୁ ଟିକେ ଔଷଧ ପ୍ରସାଦ ଦରକାର। ତାଙ୍କୁ ସେଇ ନିକଟସ୍ଥ ଆମର ଯୋଉ ଲାଇଫ ଷ୍ଟକ୍ ଇନ୍ସପେକ୍ଟର କି ପାଖରେ ଥିବା ଭିଏସ୍ ମାନଙ୍କୁ ଆମର ଭେଟନାରୀ ଆସିଷ୍ଟାଣ୍ଟ ସର୍ଜନକୁ ଡାକି ଟିକେ ଔଷଧ ପତ୍ର କରିଦେଲେ ଏ ରୋଗଟା ଭଲ ହେଇଯିବ। ନଚେତ ଖାଲି ଆମର ଯୋଉ ପାରାସିଟାମଲ ବଟିକା ଅଛି ଯୋଉଟା ଆମେ ଖାଉଛେ ତାର ଠିକ ମାତ୍ରାରେ P650 3-4 ଖୋଇଦେଲେ 2-3 ଦିନ ବି କମିଯିବ। ଏଇଟା ହଉଛି ଗୋଟେ ସମସ୍ୟାଟାକୁ ଦେଖିଲେ ମାନେ ମାଲିକ ଜାଣିବ ଯେ ଗୋପାଳକ ଜାଣିବ ବହୁତ ଗୋଟେ କଣ ବଡ ବେମାରୀ ମୋ ଗୋରୁକୁ ହେଲା ନାହିଁ ସେଥିପାଇଁ ଭୟଭୀତ ହବାର ନାହିଁ। ଏଟା ସାଧାରଣତଃ ଗୋଟେ ଆମର ଭୂତାଣୁ ଜନିତ ରୋଗ ହଠାତ୍ କିରି ଗୋରୁ ଥରିକି ଜ୍ୱର ହେଇଯିବ ତାପରେ କମିଯିବ 2.5 ଦିନରେ। ତାପରେ ଆଉ ଗୋଟେ ଆସୁଛି ସେମିତି ଏଟା ଯେମିତି ଭୂତାଣୁ ଜନିତ ରୋଗ ଗଲା ଆଉ ଗୋଟେ ହଉଛି ବୀଜାଣୁ ଜୀବାଣୁ ଜନିତ ରୋଗ ଯୋଉଟାକୁ ଆମେ କହୁଛେ ବ୍ୟାକ୍ଟେରିଆଲ ଡିଜିଜ୍ ତା ଦେହରେ ଆସୁଛି କଣ ସେମାନେ ସବୁ ଗ୍ରୀଷ୍ମ ପରେ ଯୋଉ ବର୍ଷା ହବ ପହିଲି ବର୍ଷା ହବ ଯୋଉ ଛନଛନିଆ ଘାସ ବଢିଥିବ ପତ୍ର ବଢିଥିବ ତାକୁ ଖାଇଲେ ବେମାରୀଟା ହୁଏ ଯୋଉଟା କି ପ୍ରଥମେ କହୁଛେ ଆମେ BQ ବା ବ୍ଲାକ୍ କ୍ୱାର୍ଟର ଓଡ଼ିଆରେ କହୁଛେ ଆମର ବଜବଜିଆ ରୋଗ। ଏଥିରେ କଣ ହବ ନା ସେମିତି ଗୋରୁଟି ଯୋଉ ଆମର ବଛାଟି ହଉ କି ଯୋଉ ଆମେ ଛଡା କହୁଛେ କି ଗାଈଟି ହଉ ତାକୁ ପ୍ରବଳ ଜ୍ୱର ହବ ନାକ ଶୁଖିଯିବ ଆଉ ପାଟିରୁ ନାଳ ବାହାରିବ। ତାପରେ କଣ ହବ ନା ତାର ଗୋଟେ ଅଙ୍ଗ ଦେଖିବେ ଆଗ କାନ୍ଧ ପାଖ ହଉ ନହେଲେ ପଛ ପିଚା ପାଖ ହଉ ସେ ଗୋଟେ ଛୋଟେଇବ ଛୋଟେଇକି ସେଇଠି ଦେଖା ହବ ସେ ବଡ ବଡ ମାଂସପେଶୀ ଗୁଡାକୁ ଚିପି ଦେଲେ ପଚ ପଚ ହବ ତେଣୁ ତା ବଜ ବଜ ହବ ତାର ହେଲା ବଜବଜିଆ ରୋଗ। ସେହିପରି ଆଉ ଗୋଟେ ହଉଛି HS ବା ହେମୋରେଜିକ ସେପ୍ଟିସେମିଆ ସିଏ ଗୋଟେ ସେମିତି ଆମର ସାହାଣା ରୋଗ ସେଥିରେ ସେ ରୋଗରେ ସେଇ ଲକ୍ଷଣ ହଠାତ୍ କିରି ଜ୍ୱର ହବ। ଏଥିରେ କଣ ହବ ନା ଜୋରରେ ହବ ଗୋରୁ ଯେମିତି ଆମର ମଣିଷଙ୍କର ଆସ୍ଥମା ଯୋଉ ଶ୍ୱାସ ରୋଗୀ ଭଳିଆ ନିଶ୍ୱାସ ପ୍ରଶ୍ୱାସ ନବ ଆଉ ଦେଖିବେ ଗୋରୁଟି ହବ ଏଥିରେ କଣ ହବ ନା ନିମୋନିଆ ହେଇଯାଏ ଗୋରୁକୁ। ତେଣୁ ଏଇ ଯୋଉ ବ୍ୟାକ୍ଟେରିଆଲ ଜନିତ ଆମେ ଯୋଉ ଏଫେମେରାଲ ଫିଭର ଯୋଉ ଆପଣଙ୍କୁ କହିଲି ତାର ପ୍ରତିଷେଧକ ନାହିଁ କିନ୍ତୁ ଏଇ ଯୋଉ HSBQ ବଜବଜିଆ ସାହାଣାର ପ୍ରତିଷେଧକ ଟୀକା ଆମର ନିହାତି ବର୍ଷରେ 2 ଥର ଦବା କଥା। ତାହା ହଉଛି ଠିକ ଏଇ ଯୋଉ ଆମର ଗଲା ରଜ ପୂର୍ବରୁ ରଜ ପରେ ପହିଲି ଆଷାଢ଼ ବର୍ଷା ପୂର୍ବରୁ ଯଦି ଚାଷୀ ଗୋପାଳକଟି ମୋର ଦେଇଥିବ ବଜବଜିଆ ସାହାଣା ଇଞ୍ଜେକ୍ସନ ତାହେଲେ ସେ ସୁରକ୍ଷିତ ହେଇକି ରହିଲା। ଆଉ କିଛି ଏ ଯୋଉ ବଜବଜିଆ ସାହାଣା ହଠାତ୍ କିରି ତାର ଗୋରୁ ଗାଈ ମରିବେ କିମ୍ବା ବ୍ୟାପିବ ଗାଁରେ ଏକାଥରେ 10-15 ପଟ ପଳେଇବେ ସେମିତି ଆଉ ହେଇପାରିବ ନାହିଁ। ତେଣୁ ସମସ୍ତଙ୍କୁ ଆମର ଜଣେଇ ଦେବାକୁ ଚାହୁଁଛେ ଅନୁରୋଧ କରୁଛେ ଆମର ଗୋପାଳକ ଭାଇ ଭଉଣୀ ମାନେ ସେମାନେ ନିଶ୍ଚିତ ବଜବଜିଆ ସାହାଣା ଟୀକା ତାଙ୍କର ନିକଟସ୍ଥ LI ସେଣ୍ଟର କିମ୍ବା ଭେଟନାରୀ ଡିସ୍ପେନ୍ସରିରେ କହିକି ଦିଆ କରାନ୍ତୁ। ଆଉ ଯୋଉ ଗାଁରେ LI ସେଣ୍ଟର ନାହିଁ ସେ ଗାଁକୁ ଆମର ନିକଟସ୍ଥ BVO କହିଲେ ତାଙ୍କର ପ୍ରତି ମାସରେ କୋଉଠିକି ଯିବେ ଯୋଉ MVU ମୋବାଇଲ ଭେଟନାରୀ ୟୁନିଟ୍ ବୁଲୁଛି ତାକୁ ତାଙ୍କର ଗାଁକୁ ପ୍ରୋଗ୍ରାମ କରିକି ଇଞ୍ଜେକ୍ସନ ଦିଆ କରାଇ ଦିଅନ୍ତୁ। ଇଏ ହଠାତ୍ କିରି ଗଲା ଯୋଉ ମଡ଼କ ରୋଗ ବିଷୟରେ କିନ୍ତୁ ସାଧାରଣତଃ ଦେଖନ୍ତୁ ଏଇ ଯୋଉ ବର୍ଷାରେ ଯୋଉ ଆମର ବଲାଙ୍ଗୀର କୋରାପୁଟ ନବରଙ୍ଗପୁର ଦେଖିବେ ବର୍ଷା ଗୋଟେ ଚାଲିଥିବ 3-4 ଦିନ କଣ୍ଟିନ୍ୟୁଅସ୍ ସେଟା ଆମ କହନ୍ତି କୁଣ୍ଡା ଝାଡ଼ିଲା ବର୍ଷା ଫିରି ଫିରି ଫିରି ଫିରି ହଉଥିବ ଚାରିଆଡେ ସନ୍ତିଆ ରହୁଥିବ ତେଣୁ ସେଥିରେ କଣ ହୁଏ ଯୋଉ ଛେଳି ଛୁଆ ଗୁଡିକ ଆମର ଜନ୍ମ ହୁଅନ୍ତି କିମ୍ବା ଛୋଟ ଛେଳି ଛୁଆଙ୍କୁ ଏଇଥିରେ ନିମୋନିଆ ହେଇଯାଏ। ତେଣୁ ସେଥିରେ ରକ୍ଷା କରିବା ପାଇଁ ସାଧାରଣତଃ ଆମର ଯୋଉ ଛେଳି ମେଣ୍ଢା ରଖିଛନ୍ତି ସେମାନେ ବର୍ଷାରେ ଆଉ ଛେଳି ମେଣ୍ଢାଙ୍କୁ ଚରିବାକୁ ଛାଡନ୍ତୁ ନାହିଁ ଘରେ ରଖନ୍ତୁ ଶୁଖିଲା ଜାଗାରେ ରଖନ୍ତୁ ତାଙ୍କୁ ଡାଳ ପତ୍ର କାଟିକି ଦିଅନ୍ତୁ ଆଉ ଦରକାର ଯଦି ହବ ଏଇ ଯୋଉ ଦାନା ଯୋଉ ଆମର ଚୋକଡ଼ ଭୁସି ତାକୁ ବି ଦେଇପାରିବା। ତେଣୁ ଏଇ ଯୋଉ ଛୋଟ ଛେଳି ମେଣ୍ଢି ଛୋଟ ଛୁଆ ଗୁଡିକୁ ଯୋଉ ଗୁଡା କି ଆମର ଭବିଷ୍ୟତରେ ଆମକୁ ପଇସା ଦେବେ ଆମର ରୋଜଗାର ପନ୍ଥା ତେଣୁ ତାଙ୍କୁ ରକ୍ଷା କରିବା ପାଇଁ ଏଇ ଯୋଉ ଝଡି ବର୍ଷାରେ ଜମା ପଦାକୁ ଚରିବାକୁ ଛାଡନ୍ତୁ ନାହିଁ। ତାପରେ ଆଉ ଗୋଟେ କଥା ହଉଛି ଯେ ଗୁହାଳଟି ଆମର ରଖିବା ଦେଖିବେ ବର୍ଷା ଛିଟା ହବ ବର୍ଷା ଛିଟା ମାରିକି ଗୁହାଳ ଓଦା ହେଇଯିବ ତେଣୁ ତାର ରଖିବା। ଆଉ କୁକୁଡ଼ା ଆମର ଦେଖିବେ ବ୍ରଏଲର ହଉ ଲେୟାର ଫାର୍ମ ହଉ କୁକୁଡ଼ା ଫାର୍ମ ଗୁଡା ଟିକେ ତ ଧର ଗୁହାଳ ସିନା ଟିକେ ଉପରେ ଥାଏ କୁକୁଡ଼ା ଫାର୍ମ ଗୁଡା ଟିକେ ମାଟି ଉପରେ ଜମା ଫୁଟେ 1.5 ଫୁଟ ଉଚ୍ଚାରେ ଥାଏ ତେଣୁ ଛିଟିକା ମାରିବ
ବର୍ଷା ଛିଟିକା ପଡିବ, ପ୍ଲସ ସେପଟେ

0: ଏ ଯୋଉ କାଦୁଅ ସାଇଡରେ ପଡିକି ବର୍ଷା ପଡିକି ଛିଟିକା ମାରିବ, ତେଣୁ ସେଥିପାଇଁ ବର୍ଷା ବେଳେ ସାଇଡରେ ଆମର ଯୋଉ ଟାର୍ପୋଲିନ ମିଳୁଛି ନହେଲେ ଝୋଟ ଅଖା ପକେଇ ଦବା ଉଚିତ, ପୁଣି ବର୍ଷା ଛାଡିଲା ଟେକି ଦବା। ସେଥିପାଇଁ ଏମାନେ ସତର୍କ ହବାର ଅଛି ଯୋଉ ଝଡି ବର୍ଷା ହଉଛି। ସେମିତି ଆମର କୁକୁଡ଼ା ମାନଙ୍କ ପାଇଁ ତାଙ୍କର ଯୋଉ ଟୀକା ସାରଣୀ ଆମର ଅଛି, ସେ ସାରଣୀ ସେମାନେ ଫଲୋ ଅପ୍ କରି ସେଇ ଅନୁଯାୟୀ ତାଙ୍କର ଯଦି ଟୀକା ଗୁଡିକ ଖାଦ୍ୟରେ କିମ୍ବା ଡେଣାରେ ଯେମିତି ଆମର ଯୋଉ ପଦ୍ଧତି ଅଛି ସେଥିରେ ଦେଇଦେଲେ ନିଶ୍ଚିତ ହବ। କାରଣ ଆମର ଅଗ୍ରଣୀ କୁକୁଡ଼ା ପାଳକ ମାନେ ଯୋଉ ବ୍ରଏଲର ଫାର୍ମର ଆମର ପିଲାମାନେ କରୁଛନ୍ତି, ଅନଏମ୍ପ୍ଲୟମେଣ୍ଟ ୟୁଥ ପାଉନାହାନ୍ତି। ଯିଏ ଦେଖିବେ 4,000 କୁକୁଡ଼ା ଫାର୍ମ କରିଦେଲା, ଗୋଟେ ଏମ୍ପ୍ଲୟ ହେଇଗଲା ଏମ୍ପ୍ଲଏଡ ୟୁଥ, ସିଏ ଆହୁରି 4 ଜଣକୁ ତା ଅଣ୍ଡରରେ ରଖୁଛି, ତେଣୁ ସିଏ ଆଉ ବେକାର ନାହିଁ। ତେଣୁ ସିଏ ଏଥିରେ ବେଶୀ କସସ ହେଇକି ତାର କୁକୁଡ଼ା ଘରଟାର ଯତ୍ନ ନେଲେ ବର୍ଷା ଦିନେ ସିଏ ଠିକ ଦେଖିବେ। ଆମର ଯେମିତି ଜୁଲାଇ ଅଗଷ୍ଟରେ ଯେଉଁ ସ୍ୱାଧୀନତା ଦିବସରେ ଯେଉଁ ଉତ୍ସବ ମନେଇବା, ସବୁ କୁକୁଡ଼ା ମାରିବା, ଚିକେନ ଖାଇବା, ସେତେବେଳକୁ 2 ପଇସା ଭଲ ପାଇବ। ତାପରେ ଏବେ ବି ବାହାଘର ସିଜିନ ତ ଚାଲିଛି ଆଉ ସରିଯିବ, ତେଣୁ ସେଥିରେ ଆମର ବ୍ରଏଲର ଫାର୍ମର ଯୋଉ ଫାର୍ମର ମାନେ ଭଲ 2 ପଇସା ପାଉଛନ୍ତି।
1: ଚାଷୀ ଭାଇମାନଙ୍କୁ ଟିକେ କହିଦେମା କେନ୍ କେନ୍ ଟୀକା ନେଲେ କୁକୁଡ଼ା ମାନେ ଠିକ ରହିବେ?
0: ଦେଖନ୍ତୁ ଆମର ବ୍ରଏଲର କୁକୁଡ଼ା ମାନଙ୍କର ତ ଆମର ବର୍ତ୍ତମାନ ଥିଲା 30-32 ଦିନ, ମାକ୍ସିମମ 35 ଦିନରେ ସେମାନେ ତାଙ୍କର ଆମର ମାର୍କେଟେବୁଲ ଏଜ୍ ଯୋଉ କହୁଛନ୍ତି ହେଇଯାଉଛନ୍ତି, 1200-1500 ବିକ୍ରି କରିଦେଉଛନ୍ତି। ତେଣୁ ତାଙ୍କର ଆଣିଲା ବେଳେ ଯୋଉ ଭ୍ୟାକ୍ସିନ ଆମର ହଉଛି ନ୍ୟୁ କ୍ୟାସେଲ ଡିଜିଜ ଆଉ ଗୋଟେ ଲାସୋଟା ଗୁମ୍ବାରୁ, ଏଇ ଭ୍ୟାକ୍ସିନ ଗୁଡିକ ତାଙ୍କର ଯୋଉ କମ୍ପାନୀ ଯାହା ଦେଇଥିବ ସାରଣୀ ସେଟାକୁ ସେ ଫଲୋ କରିବେ। ଆଉ ପ୍ରାୟତଃ ସମସ୍ତେ ଇଣ୍ଟିଗ୍ରେଟେଡ ମାର୍କେଟିଂ କରୁଛନ୍ତି, ତେଣୁ ସେ କମ୍ପାନୀ ତାର ଚିଆଁ ଦେଇଦଉଛି, ଭ୍ୟାକ୍ସିନ ଦଉଛି, ଦାନା ଦେଇଦଉଛି। ଆଉ ଫାର୍ମର ଆମର ଖାଲି ହଉଛି ସୁପରଭିଜନ, ରିୟରିଂ, ଇଲେକ୍ଟ୍ରିସିଟି ରିୟରିଂ ଆଉ ଦାନା ଗୁଡା ଦବ, କମ୍ପାନୀ ଦାନା ଦବ, ଇଏ ତାର ଖାଲି ମ୍ୟାନେଜମେଣ୍ଟ। ତେଣୁ ସେଇଗୁଡାକୁ ଫଲୋ କରିବାର ଅଛି। ତେଣୁ ସେଟା ଧରନ୍ତୁ କହିବା ଟୀକା କାଇଁ ଦେବି ମୁଁ 100 ଟଙ୍କା ଦେବିନି, ମୋର ଥାଉ ଏ ବର୍ଷର ଏ ମାସରେ 500 ଟଙ୍କା ଖର୍ଚ୍ଚ ହବ ଦେବିନି, କିନ୍ତୁ ନେକ୍ସଟ ଯେତେବେଳେ ସେଇ ଜୀବାଣୁଟା ରହିଯିବେ ତାର ନେକ୍ସଟ ବ୍ୟାଚକୁ ଧରିବ, ଏକାଥରେ 50,000 ପଳେଇବ। ତେଣୁ ଏ ଯୋଉ ଟୀକା ଗୁଡାକରେ ଜମା କମ୍ପ୍ରମାଇଜ କରିବାର ନାହିଁ। ଦେଖନ୍ତୁ ଏଟା ଗଲା ପ୍ରତିଷେଧକ ବ୍ୟବସ୍ଥା, ଜୀବନ ଅଛି ତ ରୋଗ ଅଛି, ରୋଗର ପ୍ରତିଷେଧକ ବ୍ୟବସ୍ଥା ଆମେ କଲେ ରୋଗ ହେଲା ପରେ ଚିକିତ୍ସା କରୁଛେ, ରୋଗ ହବା ପୂର୍ବରୁ ଆମେ ଯଦି ପ୍ରତିଷେଧକ ବ୍ୟବସ୍ଥା ଟୀକା ନଉଛେ ରୋଗ ହଉନି।
2: ଯେ ପଣ୍ଡା ଆଜ୍ଞା, ଇଟା ତ ଆମର ବର୍ଷା ଦିନ ଲାଗି ସବୁ କଥା ଆପଣ କହିଲେ, ଆରୁ ଆମେ ସେ ହିସାବରେ ଟିକେ ପ୍ରାଣୀମାନଙ୍କୁ ସେନ୍ତା ହିସାବରେ ଯତ୍ନ ପାତନ କର୍ମା ବେଲେ ଆମେ ଆଗକେ ବଢି ପାର୍ମା।
0: ନିଶ୍ଚିତ
2: ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଜୁହାର
0: ଆଜ୍ଞା। ଧନ୍ୟବାଦ, ଜୁହାର।
1: ଜାଣମା ଯେ କେତେ ମଜି ଯାଇଛନ୍ ଆମର ତାଙ୍କର ଚାକିରି ଜୀବନରେ ଚାଷୀ ଭାଇମାନଙ୍କର
2: ଅନୁଭୂତିଟା ବହୁତ ବଡ କଥା ଦଦା, ଆର ସବୁ ଜିନିଷ କେ ବୁଝେଇକିରି କହିଲେ ବହୁତ ଉସତ ଲାଗଲା।
1: ଇହାଦେ ସେ ଆମର ଚାଷୀ ଭାଇ ଜଣକୁ ଫୋନ ଫୁନା ଟିକେ କରତା ବୋଲୁଥିଲେ
2: ବେଲେ ମନ ନମ୍ବର ଅଛି, ଚାଲି ଦେଖମା
1: ଟିକେ ଦେଖୁ
2: ଲାଗିଲା କଥା ହେମା।
1: ହଁ
3: ଶ୍ରୋତା
2: ଭାଇ ବହିନ ମାନେ ଶୁଣୁଛନ୍, ତାକୁ ଆପଣଙ୍କ ଟିକେ ପରିଚୟ ଟିକେ ଦେଇ ଦଉନ୍।
3: ଆଜ୍ଞା ଠିକ ଅଛି, ନମସ୍କାର ସମସ୍ତଙ୍କୁ, ମୋ ନାଁ ହଉଛି ସୁଜ୍ଞାନ ମିଶ୍ର, ଆମର ଗାଁ ହଉଛି ତୁଲଣ୍ଡି, ଗ୍ରାମ ପଞ୍ଚାୟତ ହଉଛି ମିର୍ଦ୍ଧାପାଲି 1 ନମ୍ବର ବ୍ଲକ ଆର୍ ଜିଲ୍ଲା ବଲାଙ୍ଗୀର।
2: ବେଲେ ବଲାଙ୍ଗୀରୁ ପାଖଟା
3: ଅତି ପାଖ ଆଜ୍ଞା, ଆମର ଗାଁକେ 10 କିଲୋମିଟର ପଡୁଛି ମାତ୍ର।
2: ବଲାଙ୍ଗୀର ଚାହା ପିଉଥିବେ ବୋଲୁନ?
3: ଆସୁଛୁ ଆଜ୍ଞା, ସବୁଦିନ ସକାଳୁ କାମ ପଡୁଛି ଆଉ ସନ୍ଧ୍ୟାରେ ଯାଉଛୁ ଏନ୍ତା ଦରକାର ପଡିଲେ ଆଉ।
2: ଯେ ମିଶ୍ର ଆଜ୍ଞା,
3: ଆଜ୍ଞା
2: ଆପଣଙ୍କର ବୟସ କେତେ?
3: ମୋର ଆଜ୍ଞା 40+।
2: ଘରେ କିଏ କିଏ ଅଛନ୍?
3: ଘରେ ଅଛନ୍ ମା ଅଛନ୍, ବାପା ତ ସ୍ୱର୍ଗବାସ ହେଲାନ, ବଡ ଭାଇର ପରିବାର ଅଛନ୍, ଆଉ ଆମେ 3 ଜଣ ଅଛୁ, ମୁଇଁ ମୋର ମିସେସ୍ ଆରୁ ମୋର ଝିଅ। ଆଉ
2: ଜମି ବାଡି କେତେ ଅଛେ?
3: ଜମି ବାଡି ଅଛେ ଆଜ୍ଞା 25-30 ତ ହେଇଯିବା। ଆଜ୍ଞା
2: ଦେଖୁଛ ଦାଦା ହୋ ଆଜ୍ଞା କଥା ଦେଖ, ଯେ କାଁ କାଁ ଚାଷ ହଉଛେ ଏନ?
3: ଆଜ୍ଞା ଆମର ମୁଖ୍ୟ ଚାଷ ତ ଧାନ ଚାଷ, ତାର ସାଙ୍ଗେ ସବୁ ଯେତେ ମୁଗ, କାନ୍ଦୁଲ, ମୁସୁରି।

0: ବୁଲୁତ ଇଟା ମାନେ ହେସି, ତାର ସାଙ୍ଗେ ସାଙ୍ଗେ ଏନ୍ତା ବାଡି ବଗିଚା ବି ଟିକେ ରଖିଛୁ ଆରୁ।
1: ବେଲେ ଦୁଇ ଭାଇ ମିଶିକରି ଜମ କହୁଛନ୍ ଇଟା ବୋଲୁନ?
0: ହଁ ଆଜ୍ଞା, ଯେନ ଯେନ ପାଲୁ ହାତ ଧୋଇ ଲୋକ ମିଶିକି ହାତ ମାରସୁ।
1: ଏଥର ତ ଧାନ ଘେଡ ଘେଡ ଦେଇଥିବେ?
0: ଧାନ ଭଲ ହେଇଛି ଆଜ୍ଞା, ଏଥର ଠିକ ଠାକ ହେଇଛି ଆଜ୍ଞା,
1: ସବୁ ଦେଇ ସାରିଲେ ନ?
0: ଆଜ୍ଞା ସବୁ ଦେଇ ସାରିଲୁ ନ।
2: ବାକି ଆଜ୍ଞା ଯେନ୍ କହିଲେ କାନ୍ଦୁଲ ର କଥା,
0: ଆଜ୍ଞା
2: ଦେଖିବେ ବୋଲେ କାନ୍ଦୁଲ ଚାଷ ରୁ ଆର ଚାଷ ନାଇଁ ବୋଲସନ୍ ଆଜ୍ଞା।
0: କାନୁଲ ଚାଷ କେ ଖାଲି ଗୁଟେ ଜିନିଷ ଶତ୍ରୁ ଆଜ୍ଞା, ସେଟା ବାଦଲ ନି ହବାର କଥା।
2: ହଏ ହଏ ହଏ,
0: ବାଦଲ ହେଲେ ଫୁଲ ଝଡ଼ଲା ଫଲ ଝଡ଼ଲା ଆଉ କିରା ହବା।
2: ଏହାଦି ତ ବତରେ ବତରେ ପାଗ ବି ଠିକ ଅଛେ ଆଜ୍ଞା,
0: ଇଥର ନି ହେଇ ଆଜ୍ଞା କିଛି ଅସୁବିଧା, ଠିକ ଠାକ ବାହାରବାନ।
2: ବୋଲେ ଏକଡ଼େରେ କେତେ ଯାକେ ମିଳିଛି କଣ?
0: ଏଟା ବାହାରି ଯାସି ଆଜ୍ଞା, ଏକଡ଼େ କେ ଭଲ କରି ହେଲା ବେଲେ କ୍ୱିଣ୍ଟାଲ ଦଶେ ଖଣ୍ଡେ ବାହାରବା।
2: ଆର କୁଲୁତ ର କଥା ଟିକେ କହୁନ।
0: କୁଲୁତଟା ନଟଖଣିଆ ଚାଷ ଆଜ୍ଞା ବେଶୀ କିରି, ହଁ ହେଟା ଖାଇବାର ଲାଗି ମୁଁ ଟିକେ କରସୁ କୁଲୁତଟା।
2: ହେ ବାଲିଆ ଜାଗାର ନ ବଢିଆ ହବ
0: ଆଜ୍ଞା? ଆଜ୍ଞା ହଁ, ହେ ତରା ଟୁଣ୍ଟା ଟିକେ ଟିକେ ଯେନ୍ତା କାଗ ତ କୁସେର ବର୍ଷା ମାନେ ଥିଲା, ଏବେ ତ ପନି ସୁଗର ବନ୍ଦ ହେଲା ପରେ କୁସେର ମାନ ନି କରା କରି ହେଲା ନ।
1: ମିଶ୍ର ଆଜ୍ଞା
0: ଆଜ୍ଞା,
1: ପନିପରିବାର କଥା କହୁଥିଲେ ବେଲେ କେଁ କେଁ ପନିପରିବା ହଉଛେ?
0: ଆମର ପୁଟଲ ହେସି, ଭେଣ୍ଡି ହେସି ଆଜ୍ଞା ମେନଲି।
1: ହଁ ହଁ
0: ହଁ, ପୁଟଲଟା ଟିକେ ଅଛେ ବନେ ଦେଢ ଏକର ଖଣ୍ଡେ ପାଖାପାଖି।
1: ବେଲେ ଏଇଟା କେଭେନୁ ପୁଟଲ କଲେ ନ?
0: ପୁଟଲ ହେଲା ନ ଆଜ୍ଞା, ମୋର ଏଇଟା 3 ନମ୍ବର ବରଷ ହବା।
1: ଯେ ମିଶ୍ର ଆଜ୍ଞା, ଗୁଟେ କଥା ଆପଣଙ୍କୁ ପଚରାମି
0: ଆଜ୍ଞା,
1: ପୁଟଲ ଚାଷେ ତ ଗୁର୍ଦୁ ସର୍ଭିସ ଲାଗୁଛି ଆଜ୍ଞା, କେନ୍ତା
0: ଆପଣ କେନ୍ତା ଏନ୍ତା କରୁଛନ୍? ଲୋକ ଲାଗୁଛନ୍, ଠେଙ୍ଗା ମେଠା ଲାଗୁଛେ, ଜାଲି ଲାଗୁଛେ, ତାର ଲାଗୁଛେ, ଇଟା ମାନେ ସବୁ ଏସେସରିଜ ମାନେ ଲାଗୁଛେ। ଆରୁ ପୁଟଲ ଗଛ ଆଜ୍ଞା ସବୁଥିରୁ ବଡ ଜିନିଷ ଖୁସି ତାର ବୁନ୍ତଲ ସଫା। ଲଟା ଝଗଡା ହେଲେ ଇ କିଛି ନି ହୁଏ, ଲୋକ ଲଗେଇକିରି କରବାକେ ପଡ଼ସି।
1: ନାଇଁ ରୋଗ ପୋକର କଥା ତ ଲାଗିଛନ୍ ଯେ, ମୋର କହିବାର ଅର୍ଥ ହଉଛେ ଇନ ସାର ବିଷ ତ ବୁର୍ଦୁ ଝିଟା ପଡ଼ସି
0: ଆଜ୍ଞା। ଦୁଇଟା ତରିକା ଅଛେ ସାର ବିଷ ବି, ଯେନ୍ ମାନେ କରୁଛନ୍ କରୁଛନ୍, ଆମେ ଜୈବିକ ଉପରେ ବି ଯାଉଛୁ।
1: ବେଲେ ପୁରାପୁରି ଜୈବିକ?
0: ପୁରାପୁରି ଜୈବିକ କି ଆମେ ଆସମୁ, ଏତେ 3 ବରଷ ହେଲାନ ଟିକେ ଟିକେ ମିଶେଇ ମିଶେଇକିରି କରୁଥିଲୁ, ଏତକେ ଇଥର ଦେଖୁଛୁ ପୁରା ଠକମୁ ବୋଲିକିରି।
1: ହଁ
0: ଆଜ୍ଞା,
1: ବେଲେ ଆପଣ ଯାହାଚିନ ପୁରା ମନ ବୋଲେଇ ଦେଲେ ନ?
0: ହଁ ଆଜ୍ଞା, ଏଟା ପରିବେଶ କେ ତ ଠିକ କରବାର ଲାଗି ଧୀରେ ଧୀରେ ସମସ୍ତଙ୍କୁ ଆଇବାକେ ପଡ଼ବା। ଜୈବିକ ଉପରେ ଦେଖୁଛନ୍ କେନ୍ତା ସବୁ ରୋଗ ବେମାର ମାନେ କ୍ୟାନ୍ସର ଫ୍ୟାନ୍ସର ହଉଛେ ସବୁ ଜିନିଷରେ।
1: ଆପଣ କହିଲେ ଯେ ଆସ୍ତେ ଆସ୍ତେ ବୋଇଲେ ବେଲେ ଟିକେ ବୁଝି ନି ହେଲା ଆଜ୍ଞା।
0: ଆସ୍ତେ ଆସ୍ତେ ବେଲେ କାଣା ହଉଛେ, ପରସେଣ୍ଟେଜ କମେଇ କମେଇ ଆସୁଛନ୍ କି ନି?
1: ଓହୋ, ମିଶିକିରି କରୁଥିଲି
0: ଅଚାନକ ଜଣେ କରିଦବା ବୋଲେ ପୁରା ବିଲକୁଲ କିଛି ନାଇଁ ହୁଏ, ଖତମ ହେଇଯିବା। ପହିଲା 75% ସାରରେ 25% କରବେ ଜୈବିକ, ତାପରେ 50% କେ ଆସିବେ, ତାପରେ 75% ଜୈବିକ ଆସିବେ, ତାପରେ ଯାଇକି 100% କରି ହବା।
1: ଯେ ଆଜ୍ଞା, ଏଇଟା ତ କଲୁହାଟର କଥା, ପଢା ଲିଖାର କଥା, ଏସବୁ କଥା ତ ଆପଣ କେନୁ ଜାଣିଥିବେ?
0: ହଁ ଆଜ୍ଞା, ଏଇଟା ମୁଇଁ ଟ୍ରେନିଂ ନେଇଥିଲି ଆଜ୍ଞା, ଆମର ଯେନ୍ ଆମର ଆକାଶ ଚୁରାସୀ ଆଜ୍ଞା ସାଗର ମଧ୍ୟପ୍ରଦେଶର, ଯେ କି ଜୈବିକ କୃଷି ଉପରେ ତାଙ୍କର ମାନେ ଦଖଲ ଅଛେ, ସେ ଆସିଥିଲେ ଲୁସିଙ୍ଗାରେ ଗୋଟେ ପ୍ରୋଗ୍ରାମ ହେଇଥିଲା ଆମର ଅଗ୍ରସେନ ଭବନରେ ମାରବାଡ଼ି ଧର୍ମଶାଳାରେ, ତ ସେଟା ଆମର ସେ ଅଶୋକ ଅଗ୍ରୱାଲ ଆଜ୍ଞା ସେଟାକି ଅର୍ଗାନାଇଜ କରିଥିଲେ ଲୁସିଙ୍ଗାର। ଆମେ ମାନେ ଚାଷୀ ମାନେ କେତେଟା ଯାଇକିରି ସେଟା ଆଟେଣ୍ଡ କରୁଛୁ, ତାଙ୍କନୁ ଶିଖିଛୁ
2: ଆଜ୍ଞା। ଯେନ୍ କଥା ମାନେ ଶିଖିଲେ, ଇ ଯେନ୍ ଜୈବିକ ଉପାୟରେ କେନ୍ତା ହିସାବେ ଆମେ ବିଷ ପ୍ରୟୋଗ କରିପାରମା, ଇତାର ଉପରେ ଟିକେ କହୁନ ହେଲେ ଜାନମା?
0: ଦେଖୁନ, ତାର ଖତ ବି ଅଛେ, ତା ବିଷ ବି ଅଛି, ଉପଚାର ମାନେ ଅଛି। ବେଲେ ଆମର ମେନଲି ଯେନ୍ ସ୍ପ୍ରେଟା ଆମେ ମାରୁଛୁ
2: ଆଜ୍ଞା
0: ପୋକ ଯୋଗ ଲାଗି, ସେଥିର୍ ଲାଗି ଯେନ୍ତା ଦେଶୀଟା ମାନେ ସେ ଆମର ଅଗ୍ନାସ୍ତ୍ର, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଏଇଟା ମାନେ ସବୁ ଅଛି, ସେଟା ବନାବା ଅଲଗା ଅଲଗା ତରିକା ମାନେ ଅଛି ପୁରା। ସେମାନେ ଆମକୁ ଦେଇ ଦେଇକିରି ଯାଇଛନ୍ ପୁରା ତାର ଫର୍ମୁଲାଟା, କେନ୍ତା କେନ୍ତା କି ତାର ର ମେଟେରିଆଲ କାଣା ଲାଗବା, ସେଥିରେ କେତେ ଦିନ ସଡ଼ବା, ବ୍ୟବହାର କେତେ ପରସେଣ୍ଟ ଲାଗବା, ସବୁ ସେ ଦେଇକିରି ଯାଇଛନ୍ ସାର ଅଛି।
1: ଯେ ମିଶ୍ର ଆଜ୍ଞା,
0: ଆଜ୍ଞା
1: ଜୈବିକ କୃଷି କରି କରି ଆପଣ ଅଞ୍ଚଳରେ ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ,
0: ଆପଣଙ୍କର
1: ଅଞ୍ଚଳରେ ଆର କେନ୍ତା କେନ୍ତା ପ୍ରଭାବ ପକଉଛି?
0: ଲୋକ ଶିଖବାକେ ଚାହୁଁଛନ୍ ଆଜ୍ଞା ଧୀରେ ଧୀରେ। ହଁ ଆମର ଦେଖୁନ, ଆଗରୁ ଯେନ୍ତା ଧାନ ଚାଷରେ ମାନେ ଖତରେ ଚାଲିଥିଲା, ଧୀରେ ଧୀରେ ସବୁ ଟ୍ରାକ୍ଟର କେ ଆଇଲେ ବେଲେ ଗାଏ ଦାମୁର ସବୁ ବିକିଲେ, ବେଲେ ପୁରା ସାର କେ ଆସିଥିଲେ ନ, ଏତେ ଧୀରେ ଧୀରେ ଫେର ଆସି ବୁଝୁଛନ୍ ଖତର ଭାଲ୍ୟୁ ଜାଣିପାରୁଛନ୍।
2: ଖତ ଟିକେ ନେଇ ଦେବେ ବୋଲେ ସାର ର କିଛି ମୂଲ୍ୟ ନେଇ ରହିବ,
0: ମାଟ ଉଷାସ ନି ହେଲେ ଆଜ୍ଞା କିଛି ନି ହୁଏ। ମାଟ ଉଷାସ ସାଙ୍ଗେ ସାଙ୍ଗେ ଆମ ଯେନ୍ ଉପକାରୀ ଯେନ୍ ଜୀବାଣୁ କୀଟାଣୁ ମାନେ ଅଛନ୍ ମାଟି ଭିତରେ, ସାର ମାରିଦେଲେ ଏମାନେ ସବୁ ଖତମ ହେଇଯାଉଛନ୍।
1: ମିଶ୍ର ଆଜ୍ଞା,
0: ଆଜ୍ଞା
1: କାଣା ଆପଣ କହିବେ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଚାଷୀ ଭାଇ?
0: ଦେଖୁନ, ଯେନ୍ ନଡ଼େଇ ପୁଡ଼ଉଛନ୍ ନା, ହେଟା ତ ପୁରା ଭୁଲ ହେ। ଯେନ୍ ପୁଡ଼ାଲେ କାଣା ହଉଛି, ଆମର ମାଟିରେ ଯେତେ ସବୁ

0: ଭଲ ଭଲ ଉପକାରୀ ଜୀବାଣୁ ସମସ୍ତେ ମରି ଯାଉଛନ୍, ସେମାନଙ୍କୁ ଫେର ଥରେ ଜେନେରେଟ୍ କରିବାକୁ ହେଲେ ବହୁତ ଖତ ଦରକାର ହବା। ତ ପହିଲା ତ ମୁଁ ଚାଷୀ ଭାଇ ମାନଙ୍କୁ କହୁଛି, ଅନୁରୋଧ କରୁଛି ଯେ ପୁଡ଼ାବାର କାମଟା ବନ୍ଦ କରୁନ। ପୁଡ଼ାଲେ ସବୁ ଗଲା, ବରଂ ତାହାକେ ପାଣି ଯଦି ଭରି ପାରୁଛନ୍ ବେଲେ ତାକେ ସଢେଇ ଦଉନ୍। ଯେନ୍ ହାରଭେଷ୍ଟରରେ କାଟି ଦଉଛନ୍ ଧାନ ମାନେ, ତାହାକେ ସଢେଇ ଦଉନ୍ ବେଲେ ତ ଉପକାର ହେବା ସେଥିରେ। ଆର ଏଟା ପୁଡ଼େଇ ଦେଲେ ଆଜ୍ଞା ମାଟିରେ ଯେତେ ସବୁ ଭଲ ଜିନିଷ ମାନେ ଥିବା ଖରାପ ହେଇଯିବେ ସମସ୍ତେ।
1: ଆଜ୍ଞା, ଏଇଟା ଯେନ୍ ପୁଡ଼ା ପୁଡ଼ି କରୁଛନ୍ ବେଶୀ କରି ଟ୍ରାକ୍ଟର ଜମାନା ଲାଗି କେ?
0: ଆଜ୍ଞା, ଏଇ ଟ୍ରାକ୍ଟର ରେ ଆର ହାରଭେଷ୍ଟର ରେ ଯେନ୍ ଆମର ଦୁଆ ହଉଛି ଆଜ୍ଞା, ପୁଆଲଟା ସେ ଭିତରେ ପୁଡି ଯାଉଛି, ଡୁଲି ଭିତରେ
1: ରହିଯାଉଛେ ବୋଲେ ମୁଡ଼ା ମୁଡ଼ା ହେଇଯାଉଛେ, ଟେକି ଦଉଛେ ସେଟା କେ ନାଇଁ ଯେତେବେଳେ ଆମେ କର୍ଷଣ କରୁଛୁ।
0: ଆଜ୍ଞା, ସେଟା ଆମକୁ ତ ସେନ ଗୁନ୍ଦିଲେ ହବା କିନି ଆମ ଟ୍ରାକ୍ଟର ର ମାନେ ତାର ନଙ୍ଗଲ ରେ
1: ହଏ
0: ବୋଲି ତାହାକେ ପୁଡି ଦେଇକିରି ସଫା କରି ଦଉଛନ୍।
1: ଯେ ଆଜ୍ଞା, ଆପଣଙ୍କର ଫଲ ମୂଲ ବଗିଚା ବୁଗିଚି ବି ଅଛି କେ?
0: ଆଜ୍ଞା ଆଜ୍ଞା, ଫଲ ମୂଲ ନାଇଁ, ଆମେ ଫ୍ରୁଟ ଉପରେ ନେଇ ଯିବାର, ଭେଜିଟେବୁଲ ଉପରେ ବେଶୀ ଯାଉଛୁ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଆମଟା ଟିକେ ବ୍ଲାକ୍ ସୋଇଲ ଏରିଆ ତ ବେଲେ ସେଥିଲାଗି ଆମେ ଭେଜିଟେବୁଲଟା ଯେନ୍ଟା ମାନେ ଲେସ୍ ରୁଟ ଯେନ୍ଟା।
1: ଆର ଗାଏ ଦାମୁର ଛେଲ ମେଢି?
0: ଗାଏ ଦାମୁର ଛେଲ ମେଢି ବେଲେ ଆମେ ଦେଶୀ ଗାଏ ଦୁଇପଟ ରଖିଛୁ।
1: ଗୁରସ ଖାଇବା ଲାଗି ବୋଲୁନ?
0: ଗୁରସ ଖାଇବା ଲାଗି ନାଇଁ ଆଜ୍ଞା, ଦେଶୀ ଗାଏର ମେନ୍ କାମ ହଉଛେ ଖତ ଆରୁ ତାର ୟୁରିନଟା ଯେନ୍ଟା। ଦେଶୀ ଗାଏର ଖତ ଡୋଲେ ଆର ଜର୍ସି ଗାଏର $10 ବୋଲସନ୍।
1: ଏ ବାପରେ, ଏତକି ଫରକ ବୋଲୁନ?
0: ଆଜ୍ଞା ଆଜ୍ଞା, ଆମର ଦେଶୀ ଗାଏ ଯେନ୍ ଗାଏର ଦେଖିବେ ଖନ୍ଦେ କୁଜ ଗୁଟେ ଥିବା, ହେନ ଗୁଟେ କେମିକାଲଟେ ତିଆରି ହଉଛି ଯେନ୍ଟା କି ଆମର ଖତରେ ଆର ମୁତରେ ମିଶିକିରି ଯାଉଛି, ସେଟା ଆମର ଜମିନ ଲାଗି ବହୁତ ଉପକାରୀ। ଆଜ୍ଞା,
1: ଆଉ ଇ ପାଣି ଲାଗି କାଣା ସୁବିଧା କରିଛନ୍?
0: ପାଣି ଆମର ଡ୍ରିପ ଚାଲିଛି ଆଜ୍ଞା।
1: ଆଚ୍ଛା ଆଚ୍ଛା, ବୋଲେ ସବୁ ପ୍ରକାର ସୁବିଧା ସୁଯୋଗ ଆପଣଙ୍କର ପାଖରେ ଅଛି?
0: ସରକାର ଦେଇଛି ଆମକୁ ଡ୍ରିପ ସବସିଡିରେ ଦେଇଛି, ବୋଲେ ସେଟା ଆମେ ତାର ଆଜ୍ଞା।
2: ଆପଣଙ୍କର କଥା ଶୁଣୁଥିଲେ ସୁନ୍ଥାର ଭଳିଆ ଲାଗୁଛି
0: କାର୍ଯ୍ୟକ୍ରମ
2: ଶୁଣୁଥିବେ ସବୁ ଶ୍ରୋତା ଭାଇ ବହିନ ମାନେ ବି କଥା ଦୁଇ କଥା ଶୁଣିକରି ଆପଣଙ୍କର ବଢିଆ ଔଷଧ ଦେବେ। ଆପଣ ସମୟ ଦେଲେ, ଆମର କାର୍ଯ୍ୟକ୍ରମରେ ଭାଗ ନେଲେ, ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର।
3: ଦାଦା ମିଶ୍ର ଆଜ୍ଞା, ସିଆଡ଼େ ପଣ୍ଡା ଆଜ୍ଞା, ଆଡ଼େ ମିଶ୍ର ଆଜ୍ଞା, ଆଜି ଖେଲ ଦେଖାଲେ,
4: ଖେଲ ଦେଖାଲେ। ଶୁଣ ତ, ବଢିଆ ରୁଚିକର ଲାଗ୍ଲା, କାଁଥିର୍ ଲାଗି ଆଜ୍ଞାଙ୍କର ଭାବ ମନେ ଭଲ
3: ହଏ।
4: ଭାବ ଅଭାବରେ ନାହିଁ ଲାଭ, ଆର ଭାବ ନଥିଲେ କାହୁଁ ଆଣିବ ବୋଲା
3: ହଏ ଦୋଦା।
4: ଦେଖ ପଣ୍ଡା ଆଜ୍ଞାକେ ପଚାରଣେ ବି କେନ୍ତା ଭାବରେ କହିଲେ, ମିଶ୍ର ଆଜ୍ଞାକେ ବି ପଚାରଣେ କେନ୍ତା ଭାବରେ କହିଲେ। ତାହିଁ ସାଙ୍ଗେ ନିକେ ଆମର ଯେନ୍ କାର୍ଯ୍ୟକ୍ରମଟା, ଇ ଭାବେ ଟିକେ ନେଇ ଭାସି ଯିବେ ବୋଲେ କେନ୍ତା କରି ହେବା? ଗାନା ବାଜନା ଟିକେ ହଉ
3: ବାଜବା ଦୋଦା।

0: ଏସତ୍ କେ ସତ ହୋ ଇନକେ ଆସିଗଲେ ନି କେ ସମିଆ ତ ଜଣା ପଡ଼େ ନି ହେଡ଼େ ଫେରି ଦେଖ ବାଦଲିଆ ବାଦଲିଆ କରି ବସଲା ନ
1: କେଉଁ
0: ଫୁଡ଼ ଫୁଡ଼ ପଲା ମା
1: ଜିମା ଜିମା ଦାଦା ଜୁହାର ଦାଦା
0: ଜୁହାର ଭାଇ ଜୁହାର।

ଶୁଣୁଥିଲେ ଖେତକଲା କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତା ବନ୍ଧୁ, ଶୁଣନ୍ତୁ ଏକ ସୂଚନା। ବଜ୍ରପାତର ସତର୍କତା ବିଷୟରେ କିଛି ସୂଚନା ରହିଛି। ପ୍ରତିବର୍ଷ ବଜ୍ରପାତ ହେତୁ ଆମ ଦେଶରେ ଶହଶହ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ କେତୋଟି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ବ୍ୟବହାର କରନ୍ତୁ। ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲିଯାଆନ୍ତୁ। ଘର ଭିତରେ ଥିଲାବେଳେ ଝରକା, କବାଟ ଓ କାନ୍ଥକୁ ଛାଡ଼ି କରି ରୁହନ୍ତୁ। ବିଦ୍ୟୁତ୍ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ। ପୋଖରୀ, ନଦୀ କିମ୍ବା ଜଳାଶୟ ଭିତରେ ରୁହନ୍ତୁ ନାହିଁ। ଯଦି ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ଶୀଘ୍ର ବାହାରି ଆସନ୍ତୁ। ବଜ୍ରପାତ ହେଉଥିବା ସମୟରେ ଯଦି ଘର ବାହାରେ ଥାଆନ୍ତି, ତେବେ ଯଥାଶୀଘ୍ର ନଈ ପଡ଼ି ଆଣ୍ଠୁ ବଙ୍କା କରି ଛାତି ତଳକୁ କରି ବସିପଡ଼ନ୍ତୁ। କେବେ ବି ଭୂଇଁରେ ଚିତ୍ ହୋଇ ଶୁଅନ୍ତୁ ନାହିଁ। ଘଡ଼ଘଡ଼ି ମାରୁଥିବା ବେଳେ ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା କିମ୍ବା ଲୁହା ଛଡ଼ ଧରନ୍ତୁ ନାହିଁ। କୌଣସି ଧାତୁ ତିଆରି ଜିନିଷ ଛୁଅନ୍ତୁ ନାହିଁ। ଗୃହପାଳିତ ପଶୁମାନଙ୍କୁ ଧାତୁଯୁକ୍ତ ପଦାର୍ଥରେ ବାନ୍ଧନ୍ତୁ ନାହିଁ। ଲୁହା ଖମ୍ବ, ଲୁହା ଛଡ଼ ଓ ଲୁଗା ଶୁଖାଇବା ତାରଠାରୁ ଦୂରେଇ ରୁହନ୍ତୁ। ସାଇକେଲ ଚଲାନ୍ତୁ ନାହିଁ। ଖୋଲା ଗାଡ଼ିରେ ବୁଲନ୍ତୁ ନାହିଁ। ମୋଟା ଚାଦର ଥିବା ଗାଡ଼ି କିମ୍ବା ଯେମିତିକି ବସ୍, କାର୍ କିମ୍ବା ଅନ୍ୟାନ୍ୟ ଯାନବାହନରେ ଯିବା ନିରାପଦ ଅଟେ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ହିନ୍ଦୀ ସୁଗମ ସଙ୍ଗୀତ। ପ୍ରଥମେ ଗୀତ ରଚନା କୁନାଲ ବର୍ମା, ସଙ୍ଗୀତ ପାୟଲ ଦେବ, କଣ୍ଠ ଜୁବିନ ନତିଆଲ ଏବଂ ପାୟଲ ଦେବ।

ପରବର୍ତ୍ତୀ ଗୀତ ଲେଖିଛନ୍ତି ରାଜ ସାଗର, ସ୍ୱରବଦ୍ଧ କରିଛନ୍ତି ଅବିନାଶ ପାଠକ, କଣ୍ଠଶିଳ୍ପୀ ଦୀପା ନାରାୟଣ ଝା, କ୍ଷମା କରିବେ, କଣ୍ଠଶିଳ୍ପୀ ଆନନ୍ଦ ତିୱାରୀ।

କାର୍ଯ୍ୟକ୍ରମ ଶେଷରେ ଦୀପା ନାରାୟଣ ଝାଙ୍କ କଣ୍ଠରେ ଏହି ଗୀତଟି ଲେଖିଛନ୍ତି ସବୀର ଖାନ୍, ସ୍ୱରବଦ୍ଧ କରିଛନ୍ତି ବିଜୟ କଶ୍ୟପ।

0: ପ୍ରଚାର କଲୁ ହିନ୍ଦୀ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ତୁଳସୀ ରାମାୟଣ, ଏହାର 69ତମ ଭାଗ।

0: ଆୟୋଜିତ ହୋଇଛି ସୀତା ସ୍ୱୟମ୍ବର। ସଭାମଣ୍ଡନ କରିଛନ୍ତି ରାଜନ୍ୟମଣ୍ଡଳୀ। ଶ୍ୟାମ ଘୋର ବେନିଭାଇ ଋଷି ବିଶ୍ୱାମିତ୍ରଙ୍କ ସମୀପରେ ଆସୀନ। ସଭା ମଧ୍ୟକୁ ବିଜେ କରିଛନ୍ତି ଜନକ ନନ୍ଦିନୀ ସୀତା। ଉପସ୍ଥିତ ରାଜନ୍ୟମଣ୍ଡଳୀଙ୍କୁ ଦେଖୁ ଦେଖୁ ଶ୍ରୀରାମଙ୍କଠାରେ ସ୍ଥିର ହୋଇଯାଇଛି ଜାନକୀଙ୍କର ନେତ୍ର ଯୁଗଳ। ମନ ମଧ୍ୟରେ ସଞ୍ଚରି ଯାଇଛି ଏକ ଅପୂର୍ବ ଶିହରଣ।
1: ଗୁରୁଜନ ଲାଜନ ରୂପ

ପ୍ରଚାର କଲୁ କାର୍ଯ୍ୟକ୍ରମ ତୁଳସୀ ରାମାୟଣ, ଏହାର 69ତମ ଭାଗ ଶୁଣୁଥିଲେ ଆପଣମାନେ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଗୋଟିଏ ଭକ୍ତି ଗୀତ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ।

ଶୁଣୁଥିଲେ ଭକ୍ତି ଗୀତ, କଣ୍ଠଶିଳ୍ପୀ ଥିଲେ ଅନୁରାଧା ପୌଡ଼ୱାଲ, ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଶେଷ ନାଗ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଣ୍ଠ ଅନୁରାଧା ପୌଡ଼ୱାଲ ଏବଂ ସୁରେଶ ୱାଡ଼େକର।

ପରବର୍ତ୍ତୀ କଥାଚିତ୍ର ଅର୍ପନ୍। ଆନନ୍ଦ ବକ୍ସିଙ୍କ ଗୀତକୁ ସ୍ୱରରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଆପଣମାନେ ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ ରହିଛି। ତା ସହିତ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। ଇରା ମହାନ୍ତିଙ୍କ କଣ୍ଠରେ ପ୍ରଥମେ ଗଣେଶ୍ୱର ମହାପାତ୍ରଙ୍କ ରଚନା।

ମଳୟ ମିଶ୍ରଙ୍କ ଗୀତରେ କଣ୍ଠଦାନ କରିଥିଲେ ମହମ୍ମଦ ଅଜିଜ୍। ପରବର୍ତ୍ତୀ ଗୀତ ଲେଖିଛନ୍ତି ଗୁରୁ ଶତପଥୀ, ଗାଇଛନ୍ତି ଶିବା।

ପ୍ରଜର ଗଲୁ ଓଡ଼ିଆ ଲଘୁ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଏଥର ଆଜିର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ।

ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆପଣମାନେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବଲାଙ୍ଗୀର, ଏଥର ଏହି ଅଧିବେଶନକୁ ଶେଷ କରିବାର ସମୟ। ଅଧିବେଶନକୁ ଶେଷ କରିବା ପୂର୍ବରୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଜଣାଇ ଦେଉଛୁ। ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53। ସକାଳ 6:05 ଭକ୍ତିଗୀତ ଭରା କାର୍ଯ୍ୟକ୍ରମ ଆରାଧନା, 6:30 ଆଜିର ଭାବନା, 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, 7:35 ରହିଛି କାର୍ଯ୍ୟକ୍ରମ ଚାସର ହାଲ, 7:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀ ଦାସ କୃତ ଶ୍ରୀ ରାମଚରିତ ମାନସ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ 8:30 ଏବଂ 8:45 ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ। ଦିନ 11:00 ବାତାୟନ କାର୍ଯ୍ୟକ୍ରମ ଏବଂ ଦିନ 12:00 ରହିଛି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। ଶ୍ରୋତବନ୍ଧୁ, ଏଥିଲା ଆଗାମୀକାଲିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 11:11। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ଶୁଭରାତ୍ରି, ଜୟ ହିନ୍ଦ।